ଆକାଶବାଣୀ କେନ୍ଦୁଝର, ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 12 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 2 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58:32। ଅଭିବାଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 100.1 ଏଫ୍ଏମ୍ ବ୍ୟାଣ୍ଡ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

କରୁଣାର ଉତ୍ତର କରୁଣାରେ ଦେବା ଅର୍ଥ ନିଜର ନୈତିକ ଓ ବୌଦ୍ଧିକ ଅଧପତନକୁ ସ୍ୱୀକାର କରିବା। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6ଟା ହେବାକୁ ଯାଉଛି। ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ କେନ୍ଦୁଝର, ସମୟ 6:10। ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀ ସେବାରାଣୀ ମହାପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତ, ଶିବକୁମାର ରଥଙ୍କ ରଚନା।

ଏଇଠି ଶେଷ ହେଲା ସକାଳର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମାଜରେ ଆମେ ବହୁ ପ୍ରକାର ମନୁଷ୍ୟଙ୍କୁ ଦେଖୁ, ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆମ ମନ ମିଶେ ତ ଆଉ କେତେକଙ୍କ ସହିତ ଆମ ମନ ମିଶେ ନାହିଁ। ଫଳରେ ମନ ମିଶୁନଥିବା ଲୋକ ଆମର ଶତ୍ରୁ ବୋଲି ଧାରଣା ହୁଅନ୍ତି। ସେମାନଙ୍କୁ ଦେଖିଲେ ଆମ ଭିତରେ ଏକ ଅସୂୟା ଭାବ ଜାଗ୍ରତ ହୁଏ। ଏହିପରି ଘଟଣା ଆମ ଜୀବନରେ ଅନେକ ଆସେ। ତେବେ ମୁଖ୍ୟ କଥାଟି ହେଉଛି, ମଣିଷ ଭିତରେ ଏପରି ଭାବ କାହିଁକି ଆସେ? ଜଣେ ମଣିଷ ଅନ୍ୟକୁ ଭଲ ପାଇପାରେ ନାହିଁ କାହିଁକି? ଗୋଟିଏ ମନ ସହିତ ଆଉ ଗୋଟିଏ ମନ ନ ମିଶିବାର କାରଣ କ'ଣ? ଦାର୍ଶନିକମାନେ କହନ୍ତି, ମନୁଷ୍ୟ ସାଧାରଣତଃ ତିନି ପ୍ରକାରର। ପ୍ରତ୍ୟେକ ପ୍ରକାରର ମନୁଷ୍ୟ ସମଜାତୀୟ ମନୁଷ୍ୟଙ୍କୁ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ଭଲ ଭାବରେ ଭାବର ଆଦାନ ପ୍ରଦାନ କରନ୍ତି। ପ୍ରଥମ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ପଶୁ ଜୀବନଧାରୀ, ଦ୍ୱିତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ନୈତିକ ଜୀବନଧାରୀ ଏବଂ ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ। ପ୍ରଥମ ଶ୍ରେଣୀର ମନୁଷ୍ୟମାନେ ଈଶ୍ୱର ବିଶ୍ୱାସ, ଜାଗଯଜ୍ଞ, ଧର୍ମାନୁଷ୍ଠାନ, ପରୋପକାର, ସେବା ଧର୍ମଠାରୁ ଦୂରେଇ ରହନ୍ତି। ସେମାନଙ୍କୁ କେବଳ ନିଜର ସ୍ୱାର୍ଥ ହିଁ ଦୃଷ୍ଟିଗୋଚର ହୁଏ। ପଶୁ ଯେପରି ନିଜର ସ୍ୱାର୍ଥରେ ମାତିଥାଏ, ସେହିପରି ପଶୁ ଜୀବନଧାରୀ ମନୁଷ୍ୟମାନେ ନିଜର ସୁଖ ସୁବିଧାକୁ ଲକ୍ଷ୍ୟ କରି ଜୀବନ ଅତିବାହିତ କରନ୍ତି। ଆବଶ୍ୟକ ସ୍ଥଳେ ବିନା କାରଣରେ ଅନ୍ୟର ଅନିଷ୍ଟ କରିବାକୁ ବି ପଛାନ୍ତି ନାହିଁ। ଈଶ୍ୱରଙ୍କ ସେବା ପୂଜାକୁ ପଛରେ ପକାଇ ବିଷୟ ଭୋଗରେ ମାତି ଯାଆନ୍ତି ଏମାନେ। ପଶୁ ଜୀବନଧାରୀ ମନୁଷ୍ୟମାନଙ୍କର ଶେଷ ଗତି ହେଉଛି ନର୍କ। ଏମାନେ ଜୀବନର ଅନ୍ତକାଳରେ ନର୍କ ଯନ୍ତ୍ରଣା ହିଁ ଭୋଗିଥାନ୍ତି। ପଶୁ ଜୀବନଧାରୀ ମନୁଷ୍ୟମାନେ ଅର୍ଥ ପଛରେ ଧାଇଁ ଧାଇଁ ପରର ଉପକାର କରନ୍ତି ନାହିଁ, କାହାକୁ ଦୁଃଖରେ ସୁଖରେ ପଦେ ହେଲେ କଥା କହନ୍ତି ନାହିଁ। ପରିଣତ ବୟସରେ ପହଞ୍ଚି କାହାରି ସହିତ ପଦେ କଥା ହେବାକୁ ଚାହିଁଲା ବେଳେ ତାଙ୍କ ସହିତ କେହି ମଧ୍ୟ କଥା ହେବାକୁ ରାଜି ହୁଅନ୍ତି ନାହିଁ। ଶେଷ ଜୀବନ ଏକାନ୍ତରେ କଟିଥାଏ, କାହାରି ସାହାଯ୍ୟ ମଧ୍ୟ ମିଳିନଥାଏ। ଦ୍ୱିତୀୟ ପ୍ରକାର ଲୋକମାନେ ହେଉଛନ୍ତି ନୈତିକ ଜୀବନଧାରୀ ମନୁଷ୍ୟ। ଏମାନେ ସମାଜର କିଛି ନୀତି ନିୟମ ରହିଛି ବୋଲି ଜାଣନ୍ତି ଆଉ ସେହି ଅନୁସାରେ ଚଳନ୍ତି ମଧ୍ୟ। ନୈତିକ ଜୀବନଧାରୀମାନେ ଶାସ୍ତ୍ରକୁ ମାନନ୍ତି, ଭଗବାନଙ୍କୁ ମାନନ୍ତି, ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ତଥା ଜନମଙ୍ଗଳକର କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରନ୍ତି। ନିଜର ସୁଖ ଚାହିଁବା ସହିତ ଅନ୍ୟମାନଙ୍କର ସୁଖ ମଧ୍ୟ ଏମାନେ ଚାହିଁଥାନ୍ତି। ସମାଜର ମଙ୍ଗଳ କରିବା ଏମାନଙ୍କର ଲକ୍ଷ୍ୟ। ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ହେଉଛି ନୈତିକ ଜୀବନଧାରୀ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ। ସଂସାରରୁ ସୁଖ ଖୋଜିବା, ଏହି ସୁଖକୁ ପୁଣି ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହେଉଛି ଜାଣିବା ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଷୟରୁ ସୁଖ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି। ଅନ୍ତିମ ସମୟରେ ଏମାନଙ୍କୁ ସ୍ୱର୍ଗସୁଖ ପ୍ରାପ୍ତି ହୁଏ। ପୁଣ୍ୟ ଶେଷ ହେଲେ ପୁନର୍ବାର ଫେରିଆସନ୍ତି ମାତୃଗର୍ଭକୁ। ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ ମନୁଷ୍ୟ। ଯେଉଁମାନେ ଯୋଗ ସାଧନା କରନ୍ତି, ଗୁରୁଙ୍କ ଉପଦେଶ ଅନୁସାରେ ଅନୁଶାସିତ ହୋଇ ପରମାର୍ଥ ମାର୍ଗୀ ହୋଇ ଆସନ, ପ୍ରାଣାୟାମ, ଯୋଗ ସାଧନ କରି ନିଜର ଇନ୍ଦ୍ରିୟଗଣକୁ ଦମନ କରନ୍ତି। ଅନ୍ତରିନ୍ଦ୍ରିୟ ଯଥା ମନ, ବୁଦ୍ଧି, ଚିତ୍ତ, ଅହଂକାରକୁ ସମ ଦ୍ୱାରା ଆୟତ କରି ଧୈର୍ଯ୍ୟବାନ ହୁଅନ୍ତି। ଦୁଃଖ ବା ସୁଖରେ ଅଧୀର ବା କାତର ହୁଅନ୍ତି ନାହିଁ। ଆଜ୍ଞା ଚକ୍ରରେ ମନ, ପବନ ଓ ବୃତ୍ତିକୁ ସ୍ଥିର କରି ସ୍ଥିତପ୍ରଜ୍ଞ ହୋଇଯାଆନ୍ତି। ସର୍ବଦା ପରମ ପୁରୁଷଙ୍କ ପ୍ରତି ଲକ୍ଷ୍ୟ ଥାଏ ଏମାନଙ୍କର। ଆଧ୍ୟାତ୍ମିକ ଜଗତର ଚରମ ସୀମାରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ଲୋକମାନେ ମହାପୁରୁଷ ବା ମହାମାନବ ବୋଲି ଅଭିହିତ କରିଥାନ୍ତି। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଏମାନଙ୍କର ସାଧନା। ମୂଳତଃ ଏମାନେ ଜଗତର କଲ୍ୟାଣ କଲା ପରି ଜଣା ନଗଲେ ମଧ୍ୟ ସୂକ୍ଷ୍ମରେ ଏହି ଯୋଗ ଜୀବନଧାରୀ ମନୁଷ୍ୟଙ୍କର ପ୍ରଭାବ ପଡ଼େ। ନିଜକୁ ପରମାତ୍ମାଙ୍କ ସହିତ ବିଲୀନ କରିବା ସହିତ ତ୍ରିବିଧ ଦେହବନ୍ଧନରୁ ମୁକୁଳି ଯାଆନ୍ତି। ଯୋଗ ଜୀବନଧାରୀ ମନୁଷ୍ୟମାନେ ପ୍ରାଣପ୍ରୟାଣ ସମୟରେ ଦେହବନ୍ଧନକୁ ଛିନ୍ନ କରି ଶେଷରେ ବ୍ରହ୍ମରନ୍ଧ୍ର ମଧ୍ୟ ଦେଇ ପ୍ରାଣତ୍ୟାଗ କରନ୍ତି, ଯାହାଫଳରେ ପୁନର୍ବାର ଆଉ ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ।

ଶୁଣିଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲି ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବନାନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଖୁ ଚାଷ କରାଯାଇଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସର ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଅଳ କାଣ୍ଡବିନ୍ଧା ପୋକର ଦମନ ପାଇଁ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପାନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନୋଫସ 500 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସୁବିଧା ଥିଲେ ପତ୍ର ଉପରେ ଦାନାଦର ଔଷଧ ପ୍ରୟୋଗ କରିପାରିବେ। ଜଳସେଚନର ସୁବିଧା ଥିଲେ ପନିପରିବା ଯଥା କଖାରୁ ଜାତୀୟ ଫସଲ ଓ ଭେଣ୍ଡି ଆଦି ସଅଳ ବୁଣି ଦିଅନ୍ତୁ। ଶୀଘ୍ର ବୁଣିବା ଫଳରେ ବର୍ଷା ଆରମ୍ଭ ହେବା ବେଳକୁ ଗଛଗୁଡ଼ିକ ଭଲ ବଢ଼ିଯାଇଥିବ। ଏହାଦ୍ୱାରା ବର୍ଷାରେ ଗଛଗୁଡ଼ିକ ନଷ୍ଟ ହେବ ନାହିଁ, ରୋଗପୋକ ଲାଗିବାର ଆଶଙ୍କା କମ୍ ରହିବ ଏବଂ ଆପଣମାନେ ପନିପରିବା ଚାଷରୁ ଅଧିକ ଅର୍ଥ ପାଇପାରିବେ। ବାଇଗଣ ଓ ଟମାଟୋ ତଳି ପାଇଁ ତଳିଘେରା ପ୍ରସ୍ତୁତ କରି ବିହନ ବୁଣି ଦିଅନ୍ତୁ। ସଅଳ ଲଗାଯାଇଥିବା ମକା 3-4 ସପ୍ତାହର ହୋଇଗଲେ କୋଡ଼ାଖୋସା କରି ଘାସ ବଛାବଛି କରି 16 କିଲୋଗ୍ରାମ ଯବକ୍ଷାର୍ଜାନ ସାର ପ୍ରୟୋଗ କରନ୍ତୁ। ଏହି ମାସର ଶେଷ ସପ୍ତାହରେ ବୁଣିବା କାର୍ଯ୍ୟ ଶେଷ କରନ୍ତୁ। କମ୍ପୋଜିଟ୍ କିସମ ଯଥା ନବଜୋତ, ବିଜୟ, ଶକ୍ତି, ଡେକାନ 107 ଓ ଡେକାନ 109 ବ୍ୟବହାର କରନ୍ତୁ। ପାଗ ଦେଖି ରାଶିବିହନକୁ ଧାଡ଼ିରେ ବୁଣନ୍ତୁ। ଉନ୍ନତ ଅଧିକ ଅମଳକ୍ଷମ କିସମ ଯଥା ପ୍ରାଚୀ, ନିର୍ମଳା, କନକ, କାଳିକା, ବିନାୟକ ଆଦି କିସମ ଚୟନ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ ହିସାବରେ ଥିରାମରେ ବିଶୋଧନ କରନ୍ତୁ। ଶେଷଓଡ଼ ଚାଷ ବେଳେ ବିହନ ବୁଣିବା ପୂର୍ବରୁ ଏକର ପ୍ରତି 5 କିଲୋଗ୍ରାମ ଯବକ୍ଷାର୍ଜାନ ଏବଂ 8 କିଲୋଗ୍ରାମ ଫସ୍ଫରସ ଓ 8 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ପନିପରିବା ତଳିପଟାଳିରେ ସାର ପ୍ରୟୋଗ ପୂର୍ବରୁ ତଳିପଟାଳିକୁ ସ୍ୱଚ୍ଛ କରି ଢାଙ୍କି ଚତୁଃପାର୍ଶ୍ୱ ନିବୁଜ କରି 2 ଦିନ ଛାଡ଼ିଦେଇ ସୂର୍ଯ୍ୟାଲୋକ ଦ୍ୱାରା ଏହାକୁ ବିଶୋଧିତ କରନ୍ତୁ। ତଳିପଟାଳିକୁ କାର୍ବେଣ୍ଡାଜିମ 2 ଗ୍ରାମକୁ 1 ଲିଟର ପାଣିରେ ବିଶୋଧନ କରିଦିଅନ୍ତୁ, କିମ୍ବା 3-5% ଫର୍ମାଲିନ୍ ଦ୍ରବଣ ସିଞ୍ଚନ କରି ସ୍ୱଚ୍ଛ ଜରିରେ ଘୋଡ଼ାଇବାର 4-5 ଦିନ ପରେ ବିହନ ବୁଣନ୍ତୁ। ଏହା ପରିବର୍ତ୍ତେ ତଳିପଟାଳି ଉପରେ ଶୁଖିଲା ଘାସ ରଖି ପୋଡ଼ିଦେଲେ ମଧ୍ୟ ମାଟି ବିଶୋଧିତ ହୋଇଥାଏ। ତଳିଘେରରୁ ପାଣି ନିଗେଡ଼ିଯିବା ପାଇଁ ପଟାଳି ମଝିରେ ନାଳିର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରା ପ୍ରସ୍ତୁତ ହୋଇଗଲା ପରେ ମାଟିର 2 ଇଞ୍ଚ ବ୍ୟବଧାନରେ ଗାର ଟାଣି ମଞ୍ଜିକୁ ଗୋଟି ଗୋଟି କରି ଧାଡ଼ିରେ ବୁଣନ୍ତୁ। ତା ଉପରେ ଶୁଖିଲା ଗୁଣ୍ଡମାଟି ଘୋଡ଼ାଇ ଦିଅନ୍ତୁ ଓ ନଡ଼ା କିମ୍ବା ଶୁଖିଲା ପାଳ ଘୋଡ଼ାଇ ଦେଲେ ଶୀଘ୍ର ଗଜା ହୋଇଥାଏ। ମଞ୍ଜିଗୁଡ଼ିକୁ ଲଗାଇବା ପୂର୍ବରୁ କିଲୋ ପ୍ରତି 2 ଗ୍ରାମ ବାବିଷ୍ଟିନ୍ ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରି ଲଗାନ୍ତୁ। ପନିପରିବା ତଳିଘେରାରେ ସଦାସର୍ବଦା ଝରାରେ ପାଣି ଦିଅନ୍ତୁ। ଟାଣ ଖରା ଓ ବର୍ଷା ଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘର ମଧ୍ୟରେ କରନ୍ତୁ। ବାଇଗଣ, ବିଲାତି ବାଇଗଣ ଓ ଲଙ୍କା ଇତ୍ୟାଦି ଫସଲର ଚାରା ଉତ୍ତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲଗୁଡ଼ିକୁ ସିଧାସଳଖ ମୂଳ ଜମିରେ ଲଗାନ୍ତୁ। ପନିପରିବା ଚାଷ ସମୟରେ ତଳିଘେରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସଲଟା ଆଦି ବାଛି 1 ମିଟର ଓସାର, 3 ମିଟର ଲମ୍ବ ଓ 12-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ପ୍ରତି ତଳିଘେରାରେ 5 ଝୁଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ଏଥିସହ 150 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏହା ସହିତ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବା ସହିତ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏ ଜିଲ୍ଲାଦ୍ୱୟରେ ଅରେଞ୍ଜ ଆଲର୍ଟ ରହିଛି ଏବଂ ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ 6:55 ସଂସ୍କୃତର ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଏଥିରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ ବୈଦେଶ ବିଳାସର
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଭକ୍ତି ଗୀତଟିଏ ଶୁଣିବେ ସକାଳ 7:25। ଗୀତ ପରେ ପରେ ଶୁଣିବେ ଆଦିବାସୀ ଗୀତ। ଏ କ୍ରମରେ ଆଜି ଜୁଆଙ୍ଗ ଗୀତ ପରିବେଷଣ କରିବେ ଅଭିମନ୍ୟୁ ଜୁଆଙ୍ଗ ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ଶୁଣିବେ ସକାଳ 8:30। ଦିନ 10:00 ଶୁଣିବେ କାର୍ଯ୍ୟକ୍ରମର ସୂଚନା। ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1297 ଅଧ୍ୟାୟ ଶୁଣିବେ ଦିନ 10:30। ଆଉ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF ଶୁଣିବେ ଦିନ 1:20। ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ ଶୁଣିବେ ଅପରାହ୍ନ 5:00। ଅପରାହ୍ନ 5:30 ଯୁବ ଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା 6:00 ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନସୁରଭି କାର୍ଯ୍ୟକ୍ରମରେ ଜୁଆଙ୍ଗ ଗୀତ ଶୁଣିବେ, ପରିବେଷଣ କରିବେ ଅଭିମନ୍ୟୁ ଜୁଆଙ୍ଗ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ଉଦୟ ଭାରତ କାର୍ଯ୍ୟକ୍ରମ ରିଲେ କରି ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 7:00। ସନ୍ଧ୍ୟା 7:30 ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ଚଳଚ୍ଚିତ୍ର ଗୀତ, ରାତି 8:15 ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକ ସଂସ୍କରଣ ଶୁଣିବେ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ସିରିଜ୍ 12 Theories ଅଫ୍ ଗଭର୍ଣ୍ଣମେଣ୍ଟ ଶୁଣିବେ ରାତି 10:00। ଏ କ୍ରମରେ ଆଜିର ବିଷୟ କିଷାନ କଲ୍ୟାଣ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35 ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଆଜି ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି।

0: ଏହି ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25 ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3ଟି ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13ଟି ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BS ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା ରାମାୟଣ ମା ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ

0: ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ। ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ, ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର, ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ସ୍ୱାସ୍ଥ୍ୟ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19,00,000 ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ ଲିଞ୍ଚ। ଗତ ଫେବୃଆରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃଆରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ 2 ଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି 2 ଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର 2ତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ମୋଦି ସରକାରଙ୍କ 12 ବର୍ଷର ସେବା, ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି, 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି, ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟ ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶ

0: କୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି ଏହା କହିଛନ୍ତି। ସେ କହିଛନ୍ତି ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ 3 ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ପ୍ରଯୋଜନା ବିନୟ କୁମାର ସାମନ୍ତ୍ରୀ ଉପସ୍ଥାପନା ସମୀର ମିଶ୍ର।
2: ଆକାଶବାଣୀ କେନ୍ଦୁଝର ସମୟ 7:25 ସୁବାସ ଦାସଙ୍କ କଣ୍ଠରେ ଶୁଣନ୍ତୁ ହନୁମାନ ଭଜନ। ଗୀତ ରଚନା କରିଛନ୍ତି ଜଗନ୍ନାଥ ପଣ୍ଡା, ପ୍ରେମ ଆନନ୍ଦଙ୍କ ସଙ୍ଗୀତ।

ହନୁମାନ ଭଜନ ଶୁଣୁଥିଲେ ସୁବାସ ଦାସଙ୍କ କଣ୍ଠରେ, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30। ଆଦିବାସୀ ଗୀତକ୍ରମରେ ଶୁଣନ୍ତୁ ଜୁଆଙ୍ଗ ଗୀତ। ପରିବେଷଣ କରୁଛନ୍ତି ଅଭିମନ୍ୟୁ ଜୁଆଙ୍ଗ ଏବଂ ସାଥୀ କଳାକାର।

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ଜୁଆଙ୍ଗ ଗୀତ, ପରିବେଷଣ କଲେ ଅଭିମନ୍ୟୁ ଜୁଆଙ୍ଗ ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର, ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା, ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ଧ୍ୱନି ତରଙ୍ଗ ତାଳେ ତାଳେ ଆପଣ ଅଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ର ସହିତ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ ଯୋଗେ। ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି କୌଣସି ସମୟରେ ବ୍ୟସ୍ତ ହୁଅନ୍ତୁ ନାହିଁ, ଚିନ୍ତା କରନ୍ତୁ ନାହିଁ, ସମସ୍ୟାକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ, କାରଣ ଆପଣଙ୍କ ସହ ସବୁବେଳେ ସବୁ ସମୟରେ ଚିନ୍ତା କରିବା ପାଇଁ ଆଉ ଜଣେ ଅଛନ୍ତି, ସେ ହେଉଛନ୍ତି ଭଗବାନ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଏକ ଛୋଟ କାହାଣୀକୁ ନେଇ। ଏ କାହାଣୀ ହେଉଛି ଗୋଟିଏ ବିମାନର ଆଉ କିଛି ବିମାନ ଯାତ୍ରୀଙ୍କର। ଥରେ ଏକ ବିମାନ ଯାତ୍ରାରେ ବିମାନରେ ଜଣେ ଯୁବକ ଯାତ୍ରା କରୁଥିଲେ, ତାଙ୍କ ପାଖରେ କୁନି ଝିଅଟିଏ ମଧ୍ୟ ବସିଥିଲା। ବସି ଖୁବ୍ ଖୁସିରେ ସେ ଜହ୍ନମାମୁଁ ବହି ପଢ଼ି ଚାଲିଥାଏ ଏବଂ ମଝିରେ ମଝିରେ ଖିଲି ଖିଲି ହୋଇ ହସୁଥାଏ, ପୁଣି ପଢ଼ୁଥାଏ, ଚାରିଆଡ଼େ ଅନେଇ ମଝିରେ ମଝିରେ ଖୁସିରେ ହସୁଥାଏ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି, କେହି କେହି ଝରକା ଫାଙ୍କରେ ବାହାରର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି, ଆଉ କେହି ମେଘର ବା ବାଦଲର ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି, ତ କେହି ସୂର୍ଯ୍ୟ କିରଣକୁ ଉପଭୋଗ କରୁଥାନ୍ତି। ଠିକ୍ ସେତିକିବେଳେ ଏୟାର ହୋଷ୍ଟେସ୍ ଆସି କହିଲା କି ବିମାନରେ କିଛି ଖରାପ ପରିସ୍ଥିତି ସୃଷ୍ଟି ହୋଇଛି, ଇଞ୍ଜିନ୍ରେ କିଛି ତ୍ରୁଟି ସୃଷ୍ଟି ହୋଇଛି, ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିବ। ଏକଥା କହିଛନ୍ତି କି ବିମାନଟି ଖୁବ୍ ଜୋରରେ ହଲିବାକୁ ଲାଗିଲା, ଯାତ୍ରୀଙ୍କ ମନରେ ଭୟର ବାତାବରଣ। ଏୟାର ହୋଷ୍ଟେସ୍ କହିଲେ କି ଆମର କ୍ରୁ ଇଞ୍ଜିନିୟର ଚେକ୍ କରୁଛନ୍ତି, ଯଦି ଠିକ୍ ହୋଇଗଲା ଆମେ ପୁଣି ସାଧାରଣ ଯାତ୍ରା କରିପାରିବା। ସମସ୍ତଙ୍କୁ ଜଣାପଡ଼ିଲା କି ଇଏ କିଛି ସାଧାରଣ ସମସ୍ୟା ନୁହେଁ, କିଛି ନା କିଛି ଭୟଙ୍କର ତ୍ରୁଟି ନିଶ୍ଚୟ ହୋଇଛି। ବିମାନଟି ଖୁବ୍ ଜୋରରେ ହଲୁଥାଏ, ସମସ୍ତ ଯାତ୍ରୀ ଡରୁଥାନ୍ତି, କାନ୍ଦୁଥାନ୍ତି, ଚିଲ୍ଲାଉଥାନ୍ତି। ପାଇଲଟ ଘୋଷଣା କଲେ କି ଇଞ୍ଜିନ୍ର ତ୍ରୁଟି ସଜାଡ଼ିବା ସମ୍ଭବ ହେଉନାହିଁ, ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିବ, ଆପଣମାନେ ନିଜ ନିଜର ସିଟ୍ ବେଲ୍ଟ ବାନ୍ଧି ନିଅନ୍ତୁ ଏବଂ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ସମସ୍ତେ ବ୍ୟସ୍ତ, ବିବ୍ରତ, ଆତଙ୍କିତ, କ'ଣ ହେବ? ଆଉ ଏ କୁନି ଝିଅ ଠିକ୍ ପୂର୍ବ ଭଳି ଗପ ବହି ପଢ଼ୁଛି ଆଉ ଖୁସିରେ ହସୁଛି, ଏବେ ବି ଖୁବ୍ ଖୁସି। ସମସ୍ତ ଯାତ୍ରୀ ଆତଙ୍କିତ, ବଡ଼ ବଡ଼ ବ୍ୟବସାୟୀ, ବଡ଼ ବଡ଼ ଲୋକ, ଅଫିସର, ମହିଳା ସମସ୍ତେ ବିମାନରେ ଡର ଓ ଭୟ ଭିତରେ। ଆଉ ଏ ଝିଅ ଯେମିତି ଅମୂଲ୍ୟ ସମ୍ପଦ ପାଇଯାଇଛି, ଅନେକ ଖୁସି ସାଉଁଟି ଚାଲିଛି। ଶେଷରେ ବିମାନଟି ନିରାପଦ ଭାବରେ ଏକ ରାଜରାସ୍ତା ଉପରେ ସୁରକ୍ଷିତ ଅବତରଣ କଲା। ସମସ୍ତେ ଖୁସିରେ ନାଚିବାକୁ ଲାଗିଲେ, ଚିଲ୍ଲାଇବାକୁ ଲାଗିଲେ, ଆମେ ବଞ୍ଚିଗଲୁ, ଆମେ ରକ୍ଷା ପାଇଗଲୁ, ଭଗବାନ ଆମକୁ ରକ୍ଷା କଲେ, ସମସ୍ତେ ଖୁସି ମନେଇବାକୁ ଲାଗିଥାନ୍ତି। ଠିକ୍ ସେତିକିବେଳେ ଏ କୁନି ଝିଅ ପାଖରେ ବସିଥିବା ବ୍ୟକ୍ତି ପଚାରିଲେ, ଆଚ୍ଛା ଝିଅ, କହିଲ ଦେଖି, ଏତେ ପ୍ରୋବ୍ଲେମ୍ ଚାଲିଥିଲା, ଏରୋପ୍ଲେନ୍ଟି ଏତେ ଜୋରରେ ହଲୁଥିଲା, ସମସ୍ତେ ଡରି ଯାଇଥିଲେ, ସମସ୍ତେ ଆତଙ୍କ ଭିତରେ ଥିଲେ, ତୁମକୁ କ'ଣ ଡର ଲାଗୁନଥିଲା? ତୁମେ ତ ହସୁଥିଲ, ଗପ ବହି ପଢ଼ୁଥିଲ। ଝିଅଟି ମୁଣ୍ଡ ହଲାଇ କହିଲା, ନା ନା, ମୋତେ ଆଦୌ ଡର ଲାଗୁନଥିଲା, ମୋର କିଛି ବି ଚିନ୍ତା ନଥିଲା। ବ୍ୟକ୍ତି ଜଣକ ପଚାରିଲେ, ଏହା କିପରି ସମ୍ଭବ? ଛୁଆଟି କହିଲା, କାହିଁକି ନା, ଏଇ ଯେଉଁ ବିମାନରେ ଆମେ ଯାତ୍ରା କରୁଛନ୍ତି, ଏଇ ବିମାନର ପାଇଲଟ୍ ହେଉଛନ୍ତି ମୋର ବାପା, ଏଇ ବିମାନକୁ ମୋର ବାପା ହିଁ ଚଲାଉଥିଲେ, ଆଉ ଯେତେବେଳେ ଏ ବିମାନର ପାଇଲଟ୍ ମୋର ବାପା, ତ ମୁଁ କାହିଁକି ଡରିବି? ବାକି ଲୋକଙ୍କ କଥା ଛାଡ଼ନ୍ତୁ, ମୋ ବାପା ଏକଥା ଭଲ ଭାବରେ ଜାଣନ୍ତି ଯେ ମୋ ଝିଅ ଏଇ ବିମାନରେ ବସିଛି, ଆଉ ତାକୁ ସୁରକ୍ଷିତ ଭାବରେ ମୁଁ ତଳେ ଓହ୍ଲାଇବି। ଯେତେବେଳେ ମୋ ବାପା ସେଠାରେ ଅଛନ୍ତି, ତ ମୁଁ କାହିଁକି ଚିନ୍ତା କରିବି? ଯେତେବେଳେ ବାପା ପ୍ଲେନ୍ ଚଲାଉଛନ୍ତି, ଏହା ହିଁ ଚିନ୍ତନ, ତେବେ ମୁଁ ଚିନ୍ତା କରିବା କ'ଣ ଦରକାର? ଜୀବନରେ ଯେତେ ବି କଠିନତା, ଯେତେ ବି ସମସ୍ୟା ଆସୁନା କାହିଁକି, ଯେତେ ବି ଦ୍ୱନ୍ଦ୍ୱ ଆସୁନା କାହିଁକି, ଯେବେ ଆପଣ ଜାଣନ୍ତି ଆପଣଙ୍କ ସହ ପରମ ପିତା ଅଛନ୍ତି, ଭଗବାନ ଅଛନ୍ତି, ଈଶ୍ୱର ଅଛନ୍ତି, ଆଲ୍ଲା ଅଛନ୍ତି, ଆପଣ ଯାହାକୁ ମାନନ୍ତି ସିଏ ଆପଣଙ୍କ ସହ ଅଛନ୍ତି, ତେବେ ଚିନ୍ତା କରିବାର କ'ଣ ଆବଶ୍ୟକ ରହିଛି? ଏହି ଚିନ୍ତନରୁ ଚିନ୍ତା ଧୀରେ ଧୀରେ କମ୍

ହୋଇଥାଏ। ସେଥିପାଇଁ ଆମେ ସବୁବେଳେ କହୁଛୁ, ଉପରବାଲାର ଆଶୀର୍ବାଦ ସହ, ଗୁରୁଜନଙ୍କ ଭଲ ପାଇବା ସହ କରି ଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି।

0: ଅନେକ ସମୟରେ ଗଣମାଧ୍ୟମରେ ଆମେମାନେ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିଶାଲ ସିଂ ଜିଲ୍ଲାସ୍ତରର ପ୍ରସ୍ତୁତି ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ସମସ୍ତ 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟନା, କେନ୍ଦୁଝର ଏବଂ ଚମ୍ପୁଆରେ କରାଯିବ। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ କହିଛନ୍ତି ଯେ ଏହି ସଂଶୋଧନ ପ୍ରକ୍ରିୟା 4 ମୁଖ୍ୟ ପର୍ଯ୍ୟାୟରେ ସମ୍ପନ୍ନ ହେବ। ଘରକୁ ଘର ବୁଲି ପରିଗଣନା, ଚିଠା ଭୋଟର ତାଲିକା ପ୍ରକାଶନ, ଦାବି ଓ ଆପତ୍ତି ଗ୍ରହଣ ସମୟ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହ ଅପିଲ ବ୍ୟବସ୍ଥା ରହିବ। ମେ ମାସ 30 ଜୁନ୍ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ବା ବିଏଲ୍ଓମାନେ ଘରକୁ ଘର ବୁଲି ସର୍ଭେ କରିବେ। ଭୋଟରମାନେ ସ୍ୱୀକୃତି ସ୍ୱରୂପ ଗୋଟିଏ ନକଲ ନିଜ ପାଖରେ ରଖିବେ ଏବଂ ଅନ୍ୟ ନକଲଟିକୁ ବିଏଲ୍ଓ ସଂଶୋଧନ ପ୍ରକ୍ରିୟା ପାଇଁ ସଂଗ୍ରହ କରିବେ। ନାଗରିକମାନେ ଚାହିଁଲେ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଗଣନା ଫର୍ମ ଦାଖଲ କରିପାରିବେ। ଏହି ଗଣନା ପ୍ରକ୍ରିୟା ସମୟରେ ବିଏଲ୍ଓମାନଙ୍କୁ ସହଯୋଗ କରିବା ସହ ସଠିକ୍ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ଏକ ସ୍ୱଚ୍ଛ, ନିର୍ଭୁଲ ଏବଂ ସର୍ବସାମ୍ମୁଖ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ସମସ୍ତ ରାଜନୈତିକ ଦଳ, ନିର୍ବାଚନ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।
1: ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଦ୍ୱାରା ଏସ୍ଆଇଆର୍ 2026 ଆମର ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ୍ କିମ୍ବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ନୋଟିଫିକେସନ୍ ହୋଇସାରିଛି। ଏହାର ମୂଳ ଉଦ୍ଦେଶ୍ୟ ଯେଉଁଟା ରହୁଛି, ମୁଖ୍ୟ ଉଦ୍ଦେଶ୍ୟ ଅଛି କେମିତି ଆମର ଭୋଟର ତାଲିକାକୁ ସଟିକ୍ ଏବଂ ସ୍ୱଚ୍ଛ କରିପାରିବା। ଯେଉଁ ଆମର ଯୋଗ୍ୟ ଭୋଟର୍ସ ଅଛନ୍ତି ସମସ୍ତଙ୍କୁ କେମିତି ଆମେ ଆଡ୍ କରିପାରିବା, ଅର୍ କୌଣସି ବି ଅଯୋଗ୍ୟ ଭୋଟର ନାଁ ଭୋଟର ତାଲିକାରେ ରହିବ ନାହିଁ, ସେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମର କେନ୍ଦୁଝର ଜିଲ୍ଲାରେ 6 ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସି ପାଇଁ ଯେଉଁ ପ୍ରିପାରେସନ୍ ଅଛି, ବିଏଲ୍ଓ ମାନଙ୍କୁ ଟ୍ରେନିଂ ଅଛି, ଏନ୍ୟୁମେରେସନ୍ ଫର୍ମର ପ୍ରିଣ୍ଟିଂ ଅଛି କିମ୍ବା ଅନ୍ୟ ସବୁ ପ୍ରିପାରେସନ୍ ସବୁ କମ୍ପ୍ଲିଟ୍ ହୋଇସାରିଛି। 30 ଆରମ୍ଭ ହୋଇ 28 ସୁଦ୍ଧା ଆମର ବିଏଲ୍ଓ ତରଫରୁ ହାଉସ୍ ଟୁ ହାଉସ୍ ଏନ୍ୟୁମେରେସନ୍ ଫର୍ମର ବଣ୍ଟନ ଆରମ୍ଭ ହେବ। ଆମେ ସବୁ କେନ୍ଦୁଝର ଜିଲ୍ଲାର ଭୋଟର୍ସକୁ ରିକ୍ୱେଷ୍ଟ କରୁଛୁ ବିଏଲ୍ଓକୁ ସହଯୋଗ କରିବେ। ଯେଉଁ ଏନ୍ୟୁମେରେସନ୍ ଫର୍ମ 2 ଏନ୍ୟୁମେରେସନ୍ ଫର୍ମ ସେମାନେ ନେଇକି ଆସୁଥିବେ, ସେଠି ଆପଣଙ୍କ ବ୍ୟକ୍ତିଗତ ବିବରଣୀ, ପରିବାରର ସଦସ୍ୟର ସୂଚନା ଏବଂ 2002 ଯେଉଁ ଭୋଟର ତାଲିକା ଅଛି ସେ ରିଲେଟେଡ୍ କିଛି ତଥ୍ୟ ଗୁଡ଼ା ଆପଣଙ୍କୁ ସେଠି ଦେବା ପଡ଼ିବ। କୌଣସି ବି ଯଦି ଡାଉଟ୍ ଅଛି, କନ୍ଫ୍ୟୁଜନ୍ ଅଛି, ତ ଆପଣ ବିଏଲ୍ଓକୁ ପଚାରି ପାରିବେ କିମ୍ବା ଆମର ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆର ଗୋଟେ ୱେବ୍ସାଇଟ୍ ଅଛି voter.eci.gov.in, ସେଠି ବି ସବୁ ଇନ୍ଫର୍ମେସନ୍ ଅଛି, ସେଠି ବି ଆପଣ ଡିଟେଲ୍ସ ପାଇପାରିବେ। ତ ଆମେ ସମସ୍ତ ଆମର ଭୋଟର୍ସକୁ ରିକ୍ୱେଷ୍ଟ କରୁଛୁ କି ଏଇ ଯେଉଁ କ୍ରୁସିଆଲ୍ ପିରିୟଡ୍ ଅଛି ଏନ୍ୟୁମେରେସନ୍ ପିରିୟଡ୍, 30 28 ସୁଦ୍ଧା ସେଠି ସମସ୍ତେ ସହଯୋଗ କରିବେ। ଅର୍ ୟା ଏନ୍ୟୁମେରେସନ୍ ଫେଜ୍ ପରେ ଆମର ଯେଉଁ 5 July 2026 ଆମର ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ପବ୍ଲିଶ ହେବ। ସେ ଇଲେକ୍ଟୋରାଲ୍ ରୋଲ୍ରେ କିଛି ବି କାହାକୁ ଆପତ୍ତି ଅଛି, କନ୍ଫ୍ୟୁଜନ୍ ଅଛି, ଅବଜେକ୍ସନ୍ ଅଛି, କିଛି କ୍ଲେମ୍ ଅଛି, ସେ କ୍ଲେମ୍ସ ୟା କିମ୍ବା ଅବଜେକ୍ସନ୍ ସବମିଟ୍ କରିପାରିବେ ଫ୍ରମ୍ 5 July to 4 August ସୁଦ୍ଧା। ଆଉ ତାପରେ ଆମର ଇଆର୍ଓ ଲେଭେଲ୍ରେ ଏଗୁଡ଼ା ଯେଉଁ ଅବଜେକ୍ସନ୍ ଅଛି, କ୍ଲେମ୍ସ ଅଛି, ଡିସ୍ପୋଜାଲ୍ କରାଯିବ। ଆର୍ ଫାଇନାଲ୍ ଯେଉଁ ଆମର ଇଲେକ୍ଟୋରାଲ୍ ରୋଲ୍ ଅଛି 6 September 2026 ପବ୍ଲିଶ ହେବ। ଏଇ ପାଇଁ ସବୁ ପଲିଟିକାଲ୍ ପାର୍ଟିଜ୍ର ରିପ୍ରେଜେଣ୍ଟେଟିଭ୍ ସାଙ୍ଗରେ ଆମର ମିଟିଂ ହୋଇସାରିଛି। ସମସ୍ତଙ୍କୁ ଆମେ ରିକ୍ୱେଷ୍ଟ କରୁଛୁ କି ତାଙ୍କର ଯେଉଁ ବୁଥ୍ ଲେଭେଲ୍ ଏଜେଣ୍ଟ ଅଛନ୍ତି, ବୁଥ୍ ବିଏଲ୍ଏ ଆପଏଣ୍ଟମେଣ୍ଟ

0: ସେମାନଙ୍କୁ ବି ରିକ୍ୱେଷ୍ଟ କରାଯାଇଛି କି କରନ୍ତୁ ସେ ଅର୍ ବିଭିନ୍ନ ପଲିଟିକାଲ ପାର୍ଟି ତରଫରୁ ବି ହେଲେ ଆପଏଣ୍ଟମେଣ୍ଟ ବି ହୋଇସାରିଛି। ଆମେ ଆଶା କରୁଛୁ ଆମର କେନ୍ଦୁଝର ଜିଲ୍ଲାରେ ଏ ପ୍ରକ୍ରିୟା ସ୍ମୁଥଲି ଏବଂ ପିସ୍ଫୁଲି କମ୍ପ୍ଲିଟ୍ ହୋଇପାରିବ।
1: ସାରା ଦେଶରେ ଶିଶୁ ଶ୍ରମିକ ନିରୋଧ ଉପରେ ରହିଛି ଆଇନ। ପ୍ରତ୍ୟେକ ଶିଶୁର ପାଠ ପଢ଼ିବାର ଅଧିକାର ରହିଛି। ଶିଶୁମାନଙ୍କର ଏହି ଅଧିକାର ଛିନ୍ନ ହେବା ଉଚିତ ନୁହଁ। ଘର ଏବଂ ରେଷ୍ଟୁରାଣ୍ଟମାନଙ୍କରେ ଆଜି ବି ଅନେକ ସ୍ଥାନରେ ଏହି ଶିଶୁମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। କ'ଣ ରହିଛି ଶିଶୁ ଶ୍ରମିକ ନିରୋଧ ଆଇନ? ଯଦି କେହି ବି କୌଣସି ଶିଶୁକୁ ଶ୍ରମିକ ଭାବରେ ବ୍ୟବହାର କରେ ତେବେ କ'ଣ ରହିଛି ଦଣ୍ଡ ବ୍ୟବସ୍ଥା? ଏ ବିଷୟରେ କହନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର।
2: ରାଇଟ୍ ଟୁ ଏଜୁକେସନ୍ ଯେଉଁଥିରେ ଆର୍ଟିକଲ 21 ଏ ରେ 6 ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଶିକ୍ଷା ଗ୍ରହଣ କରିପାରିବ ଏବଂ ଆପଣଙ୍କର ଯଦି କହିବା ଆର୍ଟିକଲ 24 ଅନୁଯାୟୀ ଆମେ ଯଦି କହିବା ତାହେଲେ 18 ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କୁ ଶିକ୍ଷା ଦିଆଯାଇପାରିବ। ତେଣୁ ଆମର ଶିଶୁ ଓ କିଶୋର ଶ୍ରମ ନିଷେଧ ଆଇନ 1986 ଅନୁଯାୟୀ 14 ବର୍ଷ ପର୍ଯ୍ୟନ୍ତ ଆମେ କୌଣସି ତାଙ୍କୁ ଶ୍ରମ କାର୍ଯ୍ୟ ଦେଇପାରିବାନି ଏବଂ 14 ବର୍ଷରୁ ଆମେ ଯଦି ଦେଖିବା 18 ବର୍ଷ ପର୍ଯ୍ୟନ୍ତ କୌଣସି ବିପଦଜନକ କାର୍ଯ୍ୟରେ ସେମାନଙ୍କୁ ଆମେ ନିୟୋଜିତ କରିପାରିବା ନାହିଁ। ତେଣୁ ଆମ ସମସ୍ତଙ୍କର ପ୍ରତି ଗୋଟେ ଦୃଷ୍ଟିକୋଣ ରହିବା ଦରକାର ଯେ ଆମେ ଏଇଟାକୁ ପ୍ରତିରୋଧ କରିବା, ସେଥିରୁ ଆମେ ତାଙ୍କୁ କିଭଳି ଭାବେ ରେସ୍କ୍ୟୁ ବା ଉଦ୍ଧାର କରିପାରିବା ଏବଂ ତାକୁ ରିହାବିଲିଟେସନ୍ କେମିତି କରିପାରିବା ଏବଂ ଲାଷ୍ଟ ହେଉଛି ବା ଥଇଥାନ କରିପାରିବା, ଲାଷ୍ଟ ହେଉଛି ରିଇଣ୍ଟିଗ୍ରେସନ୍ କିଭଳି କରିପାରିବା ତା ଉପରେ ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡିବ। ଏବଂ ଯୋଉ ବିଭାଗ ମାନେ ଅଛନ୍ତି ଯୋଉମାନେ ଆ ଉପରେ କାମ କରୁଛନ୍ତି, ଶ୍ରମ ବିଭାଗର କାମ ହେଉଛି ନା ଏଇ ଅଭିଯାନକୁ ନେତୃତ୍ୱ ନେବେ, ଶିଶୁମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ରେସ୍କ୍ୟୁ କରିବା ଏବଂ ଆଇନ ପ୍ରୟୋଗ ପ୍ରତି ସେମାନଙ୍କର ହେଉଛି ମୁଖ୍ୟ ଦାୟିତ୍ୱ ସେ। ଏବଂ ପୋଲିସର ମଧ୍ୟ ଗୋଟେ ବହୁତ ବଡ ରୋଲ ରହୁଛି, ସେଥିରେ ଟ୍ରାଫିକିଂ ଆଉ ଶୋଷଣ ବିରୋଧରେ କଡା କାର୍ଯ୍ୟବାହୀ ଗ୍ରହଣ କରିବେ। ତେଣୁ ଶିଶୁ ମିତ୍ର ପଦ୍ଧତିରେ କାମ କରିବାକୁ ପଡିବ ପୋଲିସ ବିଭାଗକୁ। ସେଭଳି ଭାବରେ ଶିକ୍ଷା ବିଭାଗର ମଧ୍ୟ ଗୋଟେ ବହୁତ ବଡ ରୋଲ ରହୁଛି, ଯେଉଁଥିରେ ପ୍ରତ୍ୟେକ ଶିଶୁକୁ ଶିକ୍ଷାଳୟରେ ଭର୍ତ୍ତି କରିବା ଏବଂ ରିଟେନସନ୍ ନିଶ୍ଚିତ କରିବାକୁ ପଡିବ। ତେଣୁ ଓସିପିସିଆର ଆୟୋଗ ତରଫରୁ ଗୋଟେ ଆଡଭାଇଜରି ଜାରି କରାଯାଇଥିଲା ଯେଉଁଥିରେ କି ଯଦି ଗୋଟେ ପିଲା ସପ୍ତାହରେ ସ୍କୁଲ ନ ଆସିଲା ତାହେଲେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଘରକୁ ଯିବେ। ହୋମ୍ ଭିଜିଟ୍ ଦ୍ୱାରା ଗୋଟେ ଜିନିଷ ଆମକୁ ଗୋଟିଏ ପ୍ରୟାସ ରହିବ ସ୍କୁଲ ତରଫରୁ, ଯୋଉଟାକି ଆଡଭାଇଜରି ଅଲରେଡି ହେଇଛି, ଆମକୁ 3ଟା ସେଥିରୁ ଫାଇଦା ମିଳିବ। ଗୋଟେ ହେଉଛି ଯଦି ପିଲା ଡ୍ରପ୍ ଆଉଟ୍ ସଂଖ୍ୟା ଆମେ କମେଇ ପାରିବା, ପିଲାକୁ ଆମେ ଶିକ୍ଷା ଦାନ କରିପାରିବା, ଦ୍ୱିତୀୟ ହେଉଛି ଆମେ ଚାଇଲ୍ଡ ଲେବର ଭଳି ଗୋଟେ କୁପ୍ରଥାରୁ ଆମେ ସେମାନଙ୍କୁ ଦୂରେଇ ଦେଇପାରିବା, ଏବଂ ତୃତୀୟ ହେଉଛି ଆମେ ଯୋଉ ଚାଇଲ୍ଡ ମ୍ୟାରେଜ୍ ରହୁଛି ବା ସେମାନଙ୍କୁ ବାଲ୍ୟ ବିବାହରୁ ମଧ୍ୟ ଆମେ ସେମାନଙ୍କୁ ମୁକ୍ତି କରାଇପାରିବା। ତେଣୁ ଆମ ପାଖରେ ବହୁତ ଗୁଡ଼ିଏ ଅଛି। ତେଣୁ ଆମେ ଏଇ ବିଭାଗ ଗୁଡିକ ଯଦି ଠିକ ଭାବେ କାମ କରୁଛନ୍ତି ମୁଁ ଭାବୁଛି ଯେ ଆମେ ଓଡ଼ିଶାକୁ ଖୁବ୍ ଶୀଘ୍ର ଗୋଟେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଭାବରେ ଆମେ ତାକୁ ଡିକ୍ଲେୟାର କରାଇପାରିବା। ଏବଂ ମହିଳା ଓ ଶିଶୁ ବିକାଶରେ ମଧ୍ୟ ଗୋଟେ ବହୁତ ବଡ ରୋଲ ରହୁଛି, ଯେଉଁଥିରେ କି ଶିଶୁମାନଙ୍କ ସୁରକ୍ଷା, ଥଇଥାନ, ଶିଶୁ ଅସହାୟତା ଆକଳନ ଆଉ ସିଡବ୍ଲ୍ୟୁସି ମାଧ୍ୟମରେ ସମର୍ଥନ, ଯେମିତି ମ୍ୟାପିଂ ବର୍ତ୍ତମାନ ଚାଲିଥିଲା ଯେ ବାତ୍ସଲ୍ୟ ମିଶନ ବାତ୍ସଲ୍ୟରେ, ସେଥିରେ ଆମେ ପିଲାମାନଙ୍କୁ ନଉଛୁ ଯେଉଁମାନେ କି ଅର୍ଫାନ୍ ୟା ସିଙ୍ଗଲ ପ୍ୟାରେଣ୍ଟସ ଅଛନ୍ତି ସେମାନଙ୍କୁ ବି ଆମେ ନେଇପାରୁଛୁ। ଏବଂ ଆଠାରୁ ବହୁତ ବଡ ଗୋଟେ ଯଦି ଆମେ ଦେଖିବା ରୋଲ ରହୁଛି ପଞ୍ଚାୟତ ଏବଂ ଆମର ଅର୍ବାନ୍ ଡିପାର୍ଟମେଣ୍ଟର ଯୋଉ ବଡି ଅଛନ୍ତି ସେମାନଙ୍କ ଉପରେ ବହୁତ ବଡ ଗୋଟେ ରେସ୍ପନ୍ସିବିଲିଟି ଆସୁଛି, ସେମାନଙ୍କର ଗୋଟେ ଗୁରୁ ଦାୟିତ୍ୱ ରହୁଛି। ଯୋଉ ପିଲାମାନେ ପଞ୍ଚାୟତରୁ ଯୋଉ ଲେବର ପାଇଁ ଯାଉଛନ୍ତି, ଋତୁକାଳୀନ ଯୋଉ ଶ୍ରମିକମାନେ ଯାଉଛନ୍ତି, ଛୁଆମାନଙ୍କୁ ନେଇକିରି ଯାଉଛନ୍ତି, ତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଯେହେତୁ ହଷ୍ଟେଲ ଅଛି କିନ୍ତୁ ସେମାନଙ୍କ ପାଖରେ ସେଇ ଖବର ରହୁନି ବା ସେମାନେ ସେ ଜିନିଷ ସଚେତନତା ନାହାନ୍ତି, ସେଇ ବିଷୟରେ ବି ସଚେତନତା କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ। ଏବଂ ଏନ୍ଜିଓ ମାନେ ବି ଅଛନ୍ତି, ସେମାନଙ୍କର ମଧ୍ୟ ଉତ୍ତରଦାୟିତ୍ୱ ରହୁଛି। ଯୋଉ ପିଲାମାନଙ୍କୁ ବାପା ମାମାରେ ନେଇକିରି ଯାଉଛନ୍ତି ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସେମାନଙ୍କ ସୁରକ୍ଷା ଉପରେ ବହୁତ ବଡ ଗୋଟେ ପ୍ରତିଘାତ ହଉଛି, ତେଣୁ ଆମେ ସେଥିରୁ ମଧ୍ୟ ତାଙ୍କୁ ରକ୍ଷା କରିପାରିବା। ତେଣୁ ଆମ ସମସ୍ତଙ୍କର ଗୋଟେ ଯଦି ମିଳିତ ପ୍ରୟାସ ରହିବ ତାହେଲେ ଆମେ ନିଶ୍ଚୟ ଶିଶୁ ଶ୍ରମିକମାନଙ୍କୁ ଆମେ ପହଞ୍ଚେଇ ପାରିବା। ତେଣୁ ଆମ ଜିଲ୍ଲାରେ ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରିବା, ଯୁକ୍ତ ଅଭିଯାନ ଚଲାଇବା, ଏକ ସଂଯୁକ୍ତ ତଥ୍ୟ ପ୍ରଣାଳୀ ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦେଉଛୁ। ତେଣୁ ମୋର ଦୃଢ଼ ବିଶ୍ୱାସ ହେଉଛି ଯେ ଯଦି ଆମେ ସମସ୍ତେ ଏକାଠି ହେବା ତେବେ ଆମେ ଏହି ସମସ୍ୟାକୁ ନିଶ୍ଚିତ ଭାବେ ଦୂର କରିପାରିବା। ଏହି ଅବସରରେ ମୁଁ ଆହ୍ୱାନ କରୁଛି କୌଣସି ଆମେ ସମସ୍ତେ ଏଇଟା ସଂକଳ୍ପ ନେବାକୁ ପଡିବ ଯେ ଯଦି ଆମେ କୌଣସି ଶିଶୁକୁ କାମ କରୁଥିବାର ଦେଖିବା ତାହେଲେ ଚୁପ୍ ରହିବା ନାହିଁ, ସଙ୍ଗେ ସଙ୍ଗେ ତାକୁ ରିପୋର୍ଟ କରିବା, 1098 କୁ କଲ୍ କରିବା ଏବଂ ଆକୁ ବହୁଳ ଭାବରେ ଆମର ଯୋଉ ପବ୍ଲିକ ଅଫିସ ଯାକ ଅଛି ଯେମିତି BDO ଅଫିସ ହଉ, ମାନେ ବ୍ଲକ ଅଫିସ ବା ଆମର ତହସିଲଦାରଙ୍କର ଅଫିସ ହଉ, ଯୋଉଠିକି ପବ୍ଲିକ ଡେଲି ଯିବା ଆସିବା କରୁଛନ୍ତି, ପଞ୍ଚାୟତ ସ୍ତରରେ ପଞ୍ଚାୟତ ଅଫିସ ଏବଂ ସ୍କୁଲ ଏବଂ କଲେଜ ଯୋଉଥିରେ +2 ପିଲାମାନେ ବି ରହୁଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆମେ ସେମାନଙ୍କର ଗୋଟେ

0: ଆମର ଯୋଉ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର 1098 ଆମେ ତାକୁ ସେଥିରେ ୱାଲ୍ ପେଣ୍ଟ କରେଇବା, ପିଲାମାନେ ଯେମିତି ସଚେତନ ହେଇପାରିବେ। ତା ଛଡା ଆମେ ସମସ୍ତେ ଏଇ ଶିଶୁ ବୟସ କାମ କରିବା ପାଇଁ, ଶିକ୍ଷା ପାଇଁ ଏଇ ସଂକଳ୍ପ ଆମେ ସମସ୍ତେ ନେବା। ତେଣୁ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ତେଣୁ ମୁଁ ଆମର ଆୟୋଗ ତରଫରୁ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଅଭିଯାନର ଶୁଭାରମ୍ଭର ଏକ ଐତିହାସିକ ପଦକ୍ଷେପ ଆମେ ଯାହା ନେଇଛନ୍ତି, ସେଇ ଅଭିଯାନ ମାଧ୍ୟମରେ ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ କରିବା ପାଇଁ, ଶିକ୍ଷା ସୁରକ୍ଷା ଓ ସମ୍ମାନର ଅଧିକାର ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା। ସମସ୍ତ ବିଭାଗ, ସମାଜ, ସମୁଦାୟ ସମିତ ପ୍ରୟାସରେ ଏହି ଅଭିଯାନ ଓଡ଼ିଶାକୁ ଶିଶୁ ଶ୍ରମ ମୁକ୍ତ ରାଜ୍ୟରେ ପରିଣତ କରିବାରେ ଏକ ଦୃଢ଼ ପଦକ୍ଷେପ ନେବ। ଶେଷରେ ମୁଁ ଏହି ଅଭିଯାନ ସମସ୍ତଙ୍କୁ ଶିଶୁ ଅଧିକାର ଆୟୋଗ ତରଫରୁ ସକ୍ରିୟ ଭାଗିଦାର ହେବାକୁ ଆହ୍ୱାନ କରୁଛି। ବିକଶିତ ଓଡ଼ିଶାର ସ୍ୱପ୍ନକୁ ଯଦି ସାକାର କରିବାର ଅଛି, ତାହେଲେ ଆଜିର ଶିଶୁ କାଲିର ବିକାଶର ସୂତ୍ରଧାର ସାଜିବା ଦରକାର। ତେଣୁ ଆମେ ସମସ୍ତେ ଯୋଉ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଛନ୍ତି, ତାର ଅମୂଲ୍ୟ ସମ୍ପଦ ଭାବରେ ଆମେ ଆମର ଆଜିର ଶିଶୁମାନଙ୍କୁ ସୁରକ୍ଷିତ ଦେବା, ସେମାନଙ୍କୁ ଅଧିକାର ଦେବା ଆମ ସମସ୍ତଙ୍କର ଉତ୍ତରଦାୟୀ ଗୁରୁଦାୟୀ। ତେଣୁ ଆମେ ସମସ୍ତେ ଆକୁ ଯଥାଚିତ ଭାବରେ ଆକୁ ନିଭେଇବା। ସେମାନଙ୍କର ଶିକ୍ଷା ଗ୍ରହଣ ଠିକ ଭାବେ ହଉଛି କି ନାହିଁ, ସେମାନେ ଆଗାମୀ ଦିନରେ କିଭଳି ଭାବରେ ଆଗକୁ ବଢିପାରିବେ ଏବଂ ଶିଶୁ ଶ୍ରମିକ ଭଳି ପ୍ରଥାଙ୍କ ବିରୋଧରେ ସେମାନେ ଯାଇକି ତାଙ୍କର ବିକାଶ କରିପାରିବେ, ତେଣୁ ତା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ତେଣୁ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଆସନ୍ତୁ, ଆମେ ସମସ୍ତଙ୍କର ମିଳିତ ପ୍ରୟାସରେ ଆମେ ନିଶ୍ଚୟ ଆଗାମୀ ଦିନରେ ଆମର ଓଡ଼ିଶାକୁ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଭାବରେ ଘୋଷଣା କରିପାରିବା।
1: ଏ ବିଷୟରେ କହନ୍ତି ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ।
2: ସମସ୍ତଙ୍କୁ ଜଣାଇବା ପାଇଁ ମୁଁ ଚାହିଁବି କି ଅଲ୍ ଓଭର ୱାର୍ଲଡ ମୋର ଦେନ୍ 16 କୋଟି ଏମିତି ପିଲାମାନେ ଅଛନ୍ତି ହୁ ଆର୍ ଇନଭଲ୍ଭଡ୍ ଇନ୍ ଚାଇଲ୍ଡ ଲେବର। ଆମର ଇଣ୍ଡିଆରେ ବି 2011 ସେନ୍ସସ୍ ହିସାବରେ ମୋର ଦେନ୍ 1 କ୍ରୋର୍ ଚିଲ୍ଡ୍ରେନ୍ ୱାର୍ ଇନଭଲ୍ଭଡ୍ ଇନ୍ ଚାଇଲ୍ଡ ଲେବର। ଅଲଦୋ ପାଖାପାଖି 20-30 ଲକ୍ଷ ଏ ନମ୍ବର କମ୍ ହେଇଥିଲା ସିନ୍ସ 2001, ବଟ୍ ଇଭେନ୍ ନାଓ ଯେଉଁ ନମ୍ବର ଅଛି ଏଇଟା ବହୁତ ବଡ଼। ଇଭେନ୍ ଦୋ ଆମର ସମସ୍ତଙ୍କ ଚେଷ୍ଟା ଜାରି ରହିଛି, ଗଭର୍ଣ୍ଣମେଣ୍ଟର ବି ଇନିସିଏଟିଭ୍ ଇମ୍ପ୍ଲିମେଣ୍ଟ କରାଯାଉଛି, ବଟ୍ ଷ୍ଟିଲ୍ ଯେଉଁ ମ୍ୟାଡ଼ାମ୍ କହିଲେ କି ଆମକୁ ଗୋଟେ ଚାଇଲ୍ଡ ଲେବର ଫ୍ରି କେଉଁଝର, ଚାଇଲ୍ଡ ଲେବର ଫ୍ରି ଓଡ଼ିଶା କରିବାର ଅଛି, ସେଇପାଇଁ ଆମେ ସମସ୍ତଙ୍କୁ ଗୋଟେ କୋଅର୍ଡିନେଟେଡ୍ ଆପ୍ରୋଚ୍ରେ କାମ କରିବାକୁ ପଡ଼ିବ। ଏମିତି କୁହାଯାଏ କି କେନ୍ଦୁଝରର ଯୋଉ ମେନ୍ ୱେଲ୍ଥ ଅଛି ସେଟା ମିନେରାଲ ଅଛି, ମାଇନ୍ସ ଯେହେତୁ ଆମର ଭଲ ପ୍ରଚୁର ମାତ୍ରାରେ ଅଛି, ବଟ୍ ଆମର ଆକ୍ଚୁଆଲ ୱେଲ୍ଥ ଅଛି ଆମର ପିଲାମାନେ, ଆମର ଚିଲ୍ଡ୍ରେନ୍ ଯୋଉମାନେ ଭଲ ହେଲ୍ଦି ରହିବେ, ଭଲ ପାଠ ପଢିପାରିବେ, ତାପରେ ହିଁ ଆମର ଯୋଉ ମାନ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଅଛି ମିଶନ 2036 ଓଡ଼ିଶା, ଏବଂ ମାନ୍ୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଡ୍ରିମ୍ ଅଛି ଇଣ୍ଡିଆ 2047 ସେଇଟା ପୂରଣ ହେଇପାରିବ। ସେଇପାଇଁ ଆମେ ସମସ୍ତଙ୍କୁ ଗୋଟେ କୋଅର୍ଡିନେଟେଡ୍ ୱେରେ ଗୋଟେ କୋଅର୍ଡିନେଟେଡ୍ ମ୍ୟାନରରେ କାମ କରିବାକୁ ପଡ଼ିବ। ଏଠି ଆମର ଏନ୍ଜିଓ ଅଛନ୍ତି, ଆମର ଅଭିଭାବକ ଅଛନ୍ତି, କମ୍ୟୁନିଟି ରିପ୍ରେଜେଣ୍ଟେଟିଭ୍ସ ଅଛନ୍ତି, ଆପଣମାନେ ଆମର ଆଇଜ୍ ଆଣ୍ଡ ଇୟର୍ସ ଅଛନ୍ତି, ଆମର ଷ୍ଟେଟ୍ ମସିନରୀ ଅଛି, ଆମ ପୋଲିସ ଅଛି, DCPO ର ଏଠି ମସିନରୀ ଅଛି, ସମସ୍ତେ ଅଛନ୍ତି, ବଟ୍ ଆପଣମାନେ ଯଦି ଆମକୁ ସାହାଯ୍ୟ କରିବେ ସେ ପିଲାମାନଙ୍କ କେଉଁ ଇସ୍ୟୁରେ, କେଉଁ ଜାଗାରେ, କେଉଁ କମ୍ପାନୀରେ, କେଉଁ ଏଷ୍ଟାବ୍ଲିଶମେଣ୍ଟରେ ସେ ପିଲାମାନଙ୍କୁ ଏଙ୍ଗେଜ୍ କରାଯାଇଛି। ମ୍ୟାଡ଼ାମ୍ କହିଲେ ଆମର ଯୋଉ ଚାଇଲ୍ଡ ହେଲ୍ପଲାଇନ୍ ଅଛି 1098, ଏଇଟା ସମସ୍ତଙ୍କୁ ରିମେମ୍ବର କରିବା ପାଇଁ ବି ବହୁତ ସିମ୍ପଲ ଅଛି, 1098 ଏକଦମ ଆକ୍ଟିଭ ହେଲ୍ପଲାଇନ୍ ଅଛି। ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରିବି ହେଲ୍ପଲାଇନ୍ର ଭଲ ୟୁଟିଲାଇଜ୍ କରନ୍ତୁ। ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ପୋର୍ଟାଲ୍ ଅଛି, ମୁଁ ରିକ୍ୱେଷ୍ଟ କରିବି ଆମର ଯୋଉ ଟିମ୍ ଆସିଛି ସେମାନେ ବି ଯୋଉ ୱର୍କସପ୍ ଯୋଉ ପ୍ରେଜେଣ୍ଟେସନ୍ ହବ, ଯୋଉ ପେନ୍ସିଲ୍ ପୋର୍ଟାଲ୍ ଅଛି ସେ ଉପରେ ବି ଟିକେ ଗୋଟେ 2 ମିନିଟ୍ ସମସ୍ତଙ୍କୁ ଜଣାଇବେ, ସୋ ଦ୍ୟାଟ୍ ଯୋଉ ଆମ ଲୋକ ଅଛନ୍ତି ପିପଲ ହୁ ଆର୍ ଆଇଜ୍ ଆଣ୍ଡ ଇୟର୍ ସେମାନେ ବି ପୋର୍ଟାଲର ଭଲ ୟୁଟିଲାଇଜ୍ କରିକି ଆମେ ସମସ୍ତଙ୍କୁ ଜଣାଇ ପାରିବୁ। ତାପରେ ଆସୁଛି ଆମର ଷ୍ଟିକ୍ ମସିନରୀ ଫର୍ ଏନ୍ଫୋର୍ସମେଣ୍ଟ, ସେଇଟା ଆମେ ଦୃଢ଼ ସଂକଳ୍ପ ଅଛୁ। ମାନ୍ୟ ମୁଖ୍ୟମନ୍ତ୍ରୀଙ୍କ ବି ନିର୍ଦ୍ଦେଶ ଅଛି କେଉଁଝରକୁ ଓଡ଼ିଶାକୁ ଚାଇଲ୍ଡ ଲେବର ଫ୍ରି ଷ୍ଟେଟ୍ କରିବାର ଅଛି, ସେଇପାଇଁ ଆମର DMF ତରଫରୁ ବି ଆମେ ଗୁଡ଼ାଏ ଇନିସିଏଟିଭ୍ କରୁଛୁ। ଆପଣ ଗୁଡ଼ାଏ ଲୋକ ଜାଣିଥିବେ ସ୍ପେଶାଲି ଆମର DCP ଅଫିସର କି ଆମର DMF ଆସ୍ଥା ବି ଗୋଟେ ଇନିସିଏଟିଭ୍ ଅଛି, ଯେଉଁଠି ଆମର ଏମିତି ପିଲାମାନେ ଆମେ ଯେତେବେଳେ ଆଇଡେଣ୍ଟିଫାଇ କରୁଛୁ ସେମାନଙ୍କୁ ମେନ୍ ଷ୍ଟ୍ରିମ୍ କରିବା ପାଇଁ, ସେମାନଙ୍କୁ ସପୋର୍ଟ ଦେବା ପାଇଁ ଆମର DMF ତରଫରୁ ସାହାଯ୍ୟ ଦିଆଯାଉଛି। ଆଣ୍ଡ ଆଗରୁ ଯେମିତି କୁହାଯାଇଥିଲା ଦ ଟୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆକ୍ଟସ୍ ଷ୍ଟାଟ୍ୟୁଟ୍ସ ଫର୍ ଦିସ୍, ଗୋଟେ ଅଛି ଆମର ଚାଇଲ୍ଡ ଲେବର ଆକ୍ଟ 2016, ଯେଉଁଠି କ୍ଲିଅରଲି ମେନ୍ସନ୍ ଅଛି କି କୌଣସି ବି ଏଷ୍ଟାବ୍ଲିଶମେଣ୍ଟରେ, କୌଣସି ବି ୱାର୍କରେ ଚିଲ୍ଡ୍ରେନ୍ ବିଲୋ ଦ ଏଜ୍ ଅଫ୍ 14 ଆଲାଉ କରିବା ନାହିଁ। that is a criminal offence, say by fine or jail, both the problem. And any hazardous industry rate, any person less than 18 years old, ताकु कई employer करी पारी बनाए पर समस्त जाने चाहते यह सचेतनता ठीक है करीबा दरकार अपन especially NGOs हमार videos जो अच्छा थी समस्तों को request कर समस्तों को सचेतन करो तो अवेयर सिटीजन जुटा हमार ठीक है सेवा नहीं सहाय कर भी हमको
1: यही शिशु श्रमिक प्रथा धीरे धीरे भारत वर्ष रु लोप पाइबा को बसिलानी तेबे एथिरे हमको सहयोग करिया पई परामर्श दियंती सचिव ଇନ୍ଦ୍ରମଣି ତ୍ରିପାଠୀ
3: ଯେ ଶିଶୁ ଯେତେବେଳେ କୌଣସି ଜାଗାରେ ଶୋଷଣ ଶିକାର ହେଉଛି କୌଣସି ଜାଗାରେ ଅତ୍ୟାଚାର ଶିକାର ହେଉଛି କୌଣସି ଜାଗାରେ ସେ ଶିଶୁ ଶ୍ରମିକ ଭାବେ କାମ କରୁଛି ଆମେ ଆମର ଆଖି ବନ୍ଦ କରିବା ନାହିଁ ଆମେ ସେଠି ସଚେତନ ନାଗରିକ ହିସାବରେ ସେଠାରେ ଆମର ସ୍ୱର ଉତ୍ତୋଳନ କରିବା ଆବଶ୍ୟକତା ରହିଛି ସେ ପିଲା କେମିତି ଯୋଉ ଆର୍ଥିକ ପରିସ୍ଥିତି ଯୋଗୁଁ ହଉ ତା ପରିବାରର ଆବଶ୍ୟକତା ଦୃଷ୍ଟିରୁ ଯୋଉ କାମ କରୁଛି ସେ କ୍ଷେତ୍ରରେ ଆମେ ଆକୁ ଆସି ତାକୁ ସହଯୋଗର ହାତ ବଢାଇବ ଏବଂ ତାକୁ କେମିତି ଏଥିରୁ ମୁକ୍ତ କରାଯାଇପାରିବ ସେ ଦିଗରେ ଆମେ ସାହାଯ୍ୟ କରିବା ଆବଶ୍ୟକତା ରହିଛି ଏଇଟା ଗୋଟେ ଚେନ୍ ପ୍ରସେସ୍ ଗୋଟିଏ ବିଭାଗ ପାଖକୁ କରିପାରିବ ନାହିଁ ଯଦି ଆମେ ଦେଖିବା ଆମର ଶ୍ରମ ବିଭାଗ ଶିକ୍ଷା ବିଭାଗ WNCD ଡିପାର୍ଟମେଣ୍ଟ ପୋଲିସ ବିଭାଗ ପଞ୍ଚରାଜ ବିଭାଗ ସ୍କିଲ ଡେଭଲପ୍ ବିଭାଗ ଏବଂ ସୋସିଆଲ ସିକ୍ୟୁରିଟି ବା SSPD ଡିପାର୍ଟମେଣ୍ଟ ଏହି ସାତ ଆଠଟି ଡିପାର୍ଟମେଣ୍ଟ ସମସ୍ତଙ୍କର ସମନ୍ୱୟରେ ଆମେ ସମସ୍ତେ ପ୍ରଚେଷ୍ଟା କଲେ ଏହି ବ୍ୟାଧି ଶିଶୁଙ୍କ ବ୍ୟାଧିକୁ ଆମେ ସମାଜରୁ ହଟେଇ ପାରିବା ଜିଲ୍ଲାସ୍ତର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ଅଧିକାରୀ ମାନେ ବିଡିଓ ମାନେ ତହସିଲଦାର ମାନେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଏହି ଅବସରରେ ଯେ ଶିଶୁଙ୍କ ମାନଙ୍କୁ କେମିତି ଆମେ ଦେଖିଲା ମାତ୍ରେ ବା କେଉଁ ଜାଗାରେ ଆମେ ଦେଖୁଛୁ ଯେଉଁ ଜାଗାରେ ଶିଶୁଟିଏ ଶୋଷଣ ଶିକାର ହେଉଛି ଆମେ ନିଜେ ଆଗକୁ ବାହାରିବା ଏବଂ ସେ ଦିଗରେ ଯାହା ପଦକ୍ଷେପ ନେବା କଥା ଆମକୁ ଯେଉଁ ନମ୍ବର ଅଛି 1098 ଜଣାଇବା ତା ରିହାବିଲେସନରେ ପଦକ୍ଷେପ ନେବା ସେ କେମିତି ପାଠ ପଢିବ ତା ପରିବାରକୁ କେମିତି ଆମେ ରିହାବିଲେସନ କରିପାରିବା ତା ପରିବାର କେମିତି ଆର୍ଥିକ ଉନ୍ନତି ହେଇପାରିବ ସେ ଦିଗରେ ଆମର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତାଙ୍କର ସହଯୋଗର ହାତ ବଢାଇବା ତ ଏହିସବୁ ମିଳିତ କାର୍ଯ୍ୟକ୍ରମ ଯେଉଁ ଅଛି ସେ ସମସ୍ତଙ୍କର ସହଯୋଗ ଆମ ବିଭାଗ ତରଫରୁ ମୁଁ ଆଶା କରିବି ଯେ ଏଇଟା ସତ କଥା ଯେତେବେଳେ ପିଲାକୁ ଆମେ ତାର ଚାଇଲ୍ଡ ଲେବର କାର୍ଯ୍ୟକୁ ବାହାରକୁ ଆଣୁଛୁ ତାର ଫ୍ୟୁଚର ଆମେ ଗଢୁଛୁ ତାର ଫ୍ୟୁଚର ଗଢୁନୁ ଏ ଦେଶର ଫ୍ୟୁଚର ମଧ୍ୟ ଆମେ ସେଭଳି ପକ୍ଷରେ ଗଢୁଛୁ ତ ସମସ୍ତଙ୍କୁ ଅନୁରୋଧ ରହିବ ଯେ ଏହି ଅବସରରେ ପ୍ରପର କାଉନ୍ସେଲିଂ କରନ୍ତୁ ତାଙ୍କୁ ଏଜୁକେସନ ପାଇଁ ପିଲାଙ୍କୁ ପ୍ରବର୍ତ୍ତନ୍ତୁ ତାଙ୍କର ଯଦି ଆବଶ୍ୟକତା ପଡ଼ୁଛି ସ୍କିଲ୍ ଟ୍ରେନିଂ ପାଇଁ ଯେଉଁ ସ୍କିଲ୍ ଡେଭଲପମେଣ୍ଟ ବିଭାଗ ଅଛି ସେଥିରେ ତାକୁ ଯୋଗଦାନ କରିବାର ବ୍ୟବସ୍ଥା କରନ୍ତୁ ଏବଂ ତାର ଲଙ୍ଗ ଟର୍ମ ରିହାବିଲିଟେସନ ଚେଷ୍ଟା କରନ୍ତୁ ଆମେ ଗୋଟେ ଛୋଟ ଶିଶୁକୁ ଯଦି ଗୋଟେ ଜାଗାରୁ କାମ କରୁଥିବା ଅବସ୍ଥାରେ ଉଦ୍ଧାର କରି ଆଣିବା ଏବଂ ତାକୁ ଆମେ ଯଦି ଖାଲି ତା ବାପା ଛାଡ଼ିଦେବା ତାହେଲେ ତାର ସମସ୍ୟାର ସମାଧାନ ହେବନି ତେଣୁ ଯୋଉ ମୂଳ ଉଦ୍ଦେଶ୍ୟ ରହିଛି ଯେ କେମିତି କଣ ପାଇଁ ସେ ଶିଶୁଟି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛି କଣ ତାର ଆର୍ଥିକ ରହିଛି ଯୋଉ ମଜବୁରୀ ଯୋଉଥିରେ ସେ କାମ କରୁଛି ସେ ଦିଗରେ ଆମ ଦୃଷ୍ଟି ରହିଛି ସମସ୍ତେ ଆମେ ଏଠି କେଉଁଝର ଜିଲ୍ଲାର ମୁଁ ଆଶା କରିବି ଜିଲ୍ଲାପାଳଙ୍କ ନେତୃତ୍ୱରେ ଆପଣ ସମସ୍ତଙ୍କର ସହଯୋଗରେ କେନ୍ଦୁଝର ଜିଲ୍ଲା ନିଶ୍ଚିତ ରୂପେ ଶିଶୁ ଶ୍ରମ ମୁକ୍ତ ହବ ଏଠି ମୁଁ ଆଶା କରିବି।

ଏବେ ବିଭିନ୍ନ ସ୍କୁଲ କଲେଜରେ ହୋଇଥିବା ପରୀକ୍ଷା ପ୍ରକ୍ରିୟା ସବୁ ଶେଷ ହୋଇଛି। ପରୀକ୍ଷାର ଫଳ ମଧ୍ୟ ପ୍ରକାଶିତ ହୋଇସାରିଛି। ଏବେ ହେଉଛି ଆଡମିସନର ସମୟ। ବିଭିନ୍ନ ସ୍କୁଲ କଲେଜରେ ନିଜର କ୍ୟାରିୟର ଗଠନ କରିବା ପାଇଁ ଛାତ୍ରଛାତ୍ରୀମାନେ

0: ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ନମସ୍କାର। ଧରଣୀଧର ବିଶ୍ୱବିଦ୍ୟାଳୟରେ ଆମର ପ୍ରାୟ 4,000 ପାଖାପାଖି ପିଲାପିଲି ଅଛନ୍ତି କ୍ୟାମ୍ପସରେ। ଏହି ବିଶ୍ୱବିଦ୍ୟାଳୟ କେବଳ ଆମର UG PG ପିଲା ନାହାନ୍ତି, ତା ସହିତ ଆମର +2 ପିଲାମାନେ ବି ଅଛନ୍ତି। ତେଣୁ ଧରଣୀଧର ବିଶ୍ୱବିଦ୍ୟାଳୟ ସହିତ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ଏଠି କାର୍ଯ୍ୟ କରୁଛି। ତେଣୁ ଆମର ଏଇ ଯେଉଁ UGC ର ଗାଇଡ଼ଲାଇନ୍ ଅନୁସାରେ ଆମର ଗୋଟେ ଆଣ୍ଟି ରାଗିଂ ସ୍କ୍ୱାଡ୍ ଫର୍ମେସନ୍ କରାଯାଇଛି ଏବଂ ସେଥିରେ ଆମର 4-5 ଜଣ ମେମ୍ବର ବି ରହିଛନ୍ତି। ଏବଂ UGC ର ଗାଇଡ଼ଲାଇନ୍ ଅନୁସାରେ ମଧ୍ୟ ଆମର କ୍ୟାମ୍ପସ୍ର ବିଭିନ୍ନ ଜାଗାରେ ଏବଂ ହଷ୍ଟେଲମାନଙ୍କରେ ସବୁଠି ଆମର ବ୍ୟାନର୍ ଡିସପ୍ଲେ କରାଯାଇଛି, ଯେଉଁଟାକି UGC ର ପର୍ଟିକୁଲାର ଡିଜାଇନ୍ ଥିଲା, ବିଭିନ୍ନ ପ୍ରକାର ଡିଜାଇନ୍, ସେହି ଅନୁସାରେ ଆମର 2-3 ଭେରାଇଟିର ସବୁ ଜାଗାରେ ଆମର ଲଗାହୋଇଛି। ସେଥିରେ ଆଟିରାଗି ସ୍କ୍ୱାଡ୍ ଆମର ଯେଉଁ ମେମ୍ବରମାନେ ଅଛନ୍ତି ସେମାନଙ୍କର ନମ୍ବର ଏବଂ ନାଁ ମଧ୍ୟ ଡିସପ୍ଲେ କରାଯାଇଛି। ଗତବର୍ଷ ଆମେ ସବୁ ହଷ୍ଟେଲମାନଙ୍କରେ ଯାଇକରି ଭିଡ଼ିଓ ଶୋ କରିକି ଏବଂ UGC ର ଗାଇଡ଼ଲାଇନ୍ ଅନୁସାରେ ଆମେ ସବୁ ଡିସ୍କସନ୍ ବି କରିଥିଲୁ, ପିଲାମାନଙ୍କୁ ବୁଝାଇଥିଲୁ, ତା'ର ଆୱାରନେସ୍ ଯେଉଁ କ୍ୟାମ୍ପେନ୍ କରାହୋଇଥିଲା। ଏବଂ ଯଦି ରାଗିଂ କେଉଁଠି କିଏ ଶିକାର ହେଉଛନ୍ତି ରାଗିଂର ବା ଯେକୌଣସି ପ୍ରକାର ମାନସିକ ନିର୍ଯାତନା ହେଉ ବା ହାରାସମେଣ୍ଟ, ସେମାନେ ଆସିକି ଇମିଡ଼ିଏଟଲି ଆମକୁ କଣ୍ଟାକ୍ଟ କରିବା ପାଇଁ କଣ୍ଟାକ୍ଟ ନମ୍ବର ସବୁ ଡିସପ୍ଲେ କରାହୋଇଛି। ଏବଂ ଏପର୍ଯ୍ୟନ୍ତ ବିଶେଷ କିଛି ସେମିତି ଆମ ପାଖେ କୌଣସି ରେକର୍ଡ ଆସିନାହିଁ ବା କୌଣସି କମ୍ପ୍ଲେନ୍ ଆସିନାହିଁ ରାଗିଂର। ଆଉ ଯଦି ବି କେବେ ସେମିତି ରାଗିଂର କମ୍ପ୍ଲେନ୍ ଆସେ, ନିଶ୍ଚିନ୍ତ ଭାବରେ ଆମେ ରୁଲ୍ ରେଗୁଲେସନ୍ ଅନୁସାରେ ଆମେ ତାକୁ ମାନେ ଦୃଢ଼ତାର ସହିତ ମୁକାବିଲା କରିବୁ ଏବଂ ଯେଉଁ ପିଲାମାନେ ଏଥିରେ ଇନଭଲ୍ଭ ଥିଲେ ତାଙ୍କ ପାଇଁ ଯାହା ଯାହା କାର୍ଯ୍ୟାନୁଷ୍ଠାନ ରଖାହୋଇଛି UGC ର ଗାଇଡ଼ଲାଇନ୍ ଅନୁସାରେ, ନିଶ୍ଚିନ୍ତ ଆମର କଲେଜ ତରଫରୁ ବା ଆମର ୟୁନିଭର୍ସିଟି ତରଫରୁ ତାଙ୍କ ଏଗେନେଷ୍ଟରେ ଆକ୍ସନ୍ ନିଆଯିବ। ଏବଂ ଏ ବର୍ଷ ମଧ୍ୟ ଆମର ଯେହେତୁ ନୂଆ ପିଲାମାନେ ଆସିଗଲେଣି କ୍ୟାମ୍ପସ୍କୁ +2, +3 PG ର, ଏବେ ମଧ୍ୟ ଆମେ ବହୁତ ଶୀଘ୍ର ଆମେ ମଧ୍ୟ ଏଇ ଗୋଟେ କ୍ୟାମ୍ପେନ୍ ଆରମ୍ଭ କରିବୁ। ସବୁ ହଷ୍ଟେଲର ସୁପରିଟେଣ୍ଡେଣ୍ଟମାନଙ୍କୁ ମଧ୍ୟ ଇନ୍ଷ୍ଟ୍ରକ୍ସନ୍ ଦିଆ ହୋଇଗଲାଣି ଅଲରେଡ଼ି ଯେ ସେମାନେ ରେଗୁଲାରଲି ଭିଜିଟ୍ କରିବେ, ଯେଉଁମାନେ ନୂଆ ପିଲାମାନେ ହଷ୍ଟେଲରେ ଆଡ଼ମିସନ୍ କରୁଛନ୍ତି, କାହାର କ'ଣ ପ୍ରୋବ୍ଲେମ୍ ହେଉଛି ବା କିଏ କୌଣସି ମାନସିକ ସ୍ତରରେ କିଏ ମାନେ ଡିପ୍ରେସନ୍ରେ ରହୁଛନ୍ତି ବା କୌଣସି କିଛି ସେମିତି ଯଦି ସାମ୍ନାକୁ ଆସୁଛି ସେମାନେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦାରଖ କରିବେ ଏବଂ ସବୁବେଳେ ଭିଜିଲାଣ୍ଟ ରହିବେ। ଏବଂ କ୍ୟାମ୍ପସ୍ରେ ମଧ୍ୟ ଆମର ସବୁ ଡିପାର୍ଟମେଣ୍ଟମାନଙ୍କୁ ମଧ୍ୟ ଇନ୍ଷ୍ଟ୍ରକ୍ସନ୍ ଦିଆଯାଇଛି। +2 ମଧ୍ୟ ଆମର ଇଣ୍ଡକ୍ସନ୍ ମିଟିଂ ଅଲରେଡ଼ି ସରିଛି ଯେଉଁ ଗତକାଲି 24 ତାରିଖରେ, ସମସ୍ତଙ୍କୁ ଆଣ୍ଟି ରାଗିଂ ଆମର ଇଣ୍ଟର୍ନାଲ୍ କମ୍ପ୍ଲେନ୍ କମିଟି ସବୁ ବିଷୟରେ ପିଲାମାନଙ୍କୁ ଆମେ ଡିଟେଲ୍ସ ବିବରଣୀ ଦେଉଛୁ। ଏବଂ ଗଭର୍ଣ୍ଣମେଣ୍ଟର ଯେଉଁ ଗାଇଡ଼ଲାଇନ୍ ଅଛି ଆମର ବି କ୍ୟାମ୍ପସ୍ରେ ମଧ୍ୟ ଆମେ ICC ଏବଂ ଆଣ୍ଟି ରାଗିଂର ସବୁ ନମ୍ବର, ସ୍କ୍ୱାଡ୍ ମେମ୍ବରମାନଙ୍କର ନମ୍ବର, ତାଙ୍କର ନାଁ ମଧ୍ୟ ଆମେ ଡିସପ୍ଲେ କରିବୁ ଯେଉଁ ଯେଉଁ ଜାଗାରେ ଆଉ ଇମ୍ପୋର୍ଟାଣ୍ଟ ଜାଗାରେ ଯଦି କିଛି ଛାଡ଼ି ହୋଇଯାଇଛି। ତେଣୁ ଯେତେ ପ୍ରକାର ସମ୍ଭବ ଆମମାନଙ୍କ ତରଫରୁ ବିଶ୍ୱବିଦ୍ୟାଳୟ ତରଫରୁ ଆମେ ତା ପାଇଁ ଷ୍ଟେପ୍ ନେଉଛୁ। ଏବଂ ଯଦି ଭବିଷ୍ୟତରେ କୌଣସି ରାଗିଂର କିଛି ଇନଫର୍ମେସନ୍ ଆସେ ଆମେ ନିଶ୍ଚିତ ଭାବରେ ତାକୁ ତା'ର ମୁକାବିଲା କରିବୁ ବା ପନିସମେଣ୍ଟ ଦେବୁ, ପିଲାମାନଙ୍କୁ ଜଷ୍ଟିସ୍ ଦେବା ପାଇଁ ଚେଷ୍ଟା କରିବୁ।
1: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠାରୁ ବିଦାୟ ନେଉଛୁ, ନମସ୍କାର।
2: ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ଆକାଶବାଣୀ କେନ୍ଦୁଝର, ସମୟ 9:00 PM। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ଆକାଶବାଣୀ କେନ୍ଦୁଝର, ସମୟ ଦିନ 10ଟା ହେବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1297ତମ ଅଧ୍ୟାୟ ଶୁଣିବେ ଦିନ 10:30। ଆଉ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF ଶୁଣିବେ ଦିନ 1:20। ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ ଶୁଣିବେ 5:00। ଅପରାହ୍ନ 5:30 ଯୁବ ଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା 6:00 ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନସୁରଭି କାର୍ଯ୍ୟକ୍ରମରେ ଜୁଆଙ୍ଗ ଗୀତ ଶୁଣିବେ। ପରିବେଷଣ କରିବେ ଅଭିମନ୍ୟୁ ଜୁଆଙ୍ଗ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ଉଦୟ ଭାରତ କାର୍ଯ୍ୟକ୍ରମ ରିଲେ କରି ପ୍ରସାରଣ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 7:00। ସନ୍ଧ୍ୟା 7:30 ଶୁଣିବେ ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ଚଳଚ୍ଚିତ୍ର ଗୀତ। ରାତି 8:15 ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକ ସଂସ୍କରଣ ଶୁଣିବେ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ସିରିଜ୍ 12 ଇୟର୍ସ ଅଫ୍ ଗଭର୍ଣ୍ଣମେଣ୍ଟ ଶୁଣିବେ ରାତି 10:00। ଏ କ୍ରମରେ ଆଜିର ବିଷୟ କିଷାନ କଲ୍ୟାଣ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35 ସିନେତରଙ୍ଗ କାର୍ଯ୍ୟକ୍ରମରେ ଆଜି ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଏହା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ସବୁ ରିଲେ କରିବୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ଏଥର ଗୀତାଞ୍ଜଳିର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ କବିତା। ନମସ୍କାର।
1: ହ୍ୟାଲୋ ଫ୍ରେଣ୍ଡସ୍, ପ୍ରାଇଜ୍ ଜିତନ୍ତୁ, ସେଲିବ୍ରିଟି ହୁଅନ୍ତୁ। ହାଓ? ଭେରି ସିମ୍ପଲ୍। ଯଦି ଆପଣଙ୍କ ଜନ୍ମ ତାରିଖ 1 January 2006 - 1 January 2007 ଭିତରେ ହୋଇଥାଏ, ତେବେ ଡେରି ନକରି ଏକ ରିଲ୍ସରେ ଗୋଟିଏ ମେସେଜ୍ ରେକର୍ଡ କରି ନିଜ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରନ୍ତୁ। ମେସେଜ୍ଟି ହେଉଛି, ଯୁବଶକ୍ତି ହେଉଛନ୍ତି ଆମ ଗଣତନ୍ତ୍ରର ମେରୁଦଣ୍ଡ। ଯଦି ଆପଣ 18 ବର୍ଷର ହୋଇସାରିଛନ୍ତି କିମ୍ବା 1 January 2025 ସୁଦ୍ଧା 18 ବର୍ଷର ହେବାକୁ ଯାଉଛନ୍ତି, ତେବେ ଜଣେ ସଚେତନ ନାଗରିକ ଭାବେ ଭୋଟର ଲିଷ୍ଟରେ ନିଜକୁ ପଞ୍ଜୀକୃତ କରାନ୍ତୁ। ଆଜି ହିଁ ନିକଟସ୍ଥ ବୁଥ୍ ସହ ଯୋଗାଯୋଗ କରନ୍ତୁ। ଏହି ସୁବିଧା ଭୋଟର

କ୍ଷମା କରିବେ ବନ୍ଧୁ, ଆପଣ ଜବ୍ ଜବ୍ ଫୁଲ୍ ଖିଲେ ଚଳଚ୍ଚିତ୍ରର ଏଇ ଯେଉଁ ସୁମଧୁର ଗୀତଟି ଶୁଣୁଥିଲେ, ତା'ର ଯୁଗଳ କଣ୍ଠଶିଳ୍ପୀ ଥିଲେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ଗାୟିକାଙ୍କ ନାଁ ପ୍ରଥମେ ଲତା ମଙ୍ଗେସ୍କର କହିଥିବାରୁ ବାସ୍ତବରେ ଦୁଃଖିତ। କିନ୍ତୁ ବନ୍ଧୁ, ଆକାଶବାଣୀରେ ବା ଅନ୍ୟ ରେଡିଓ ଷ୍ଟେସନରେ କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ଅନେକ ସମୟରେ ଏନାଉନ୍ସର ଦ୍ୱାରା ଏହି ଭୁଲ ହୋଇଥାଏ, ଆଉ ସେ ଭୁଲରେ ସୁମନ କଲ୍ୟାଣପୁରଙ୍କ ସ୍ଥାନରେ ଲତା ମଙ୍ଗେସ୍କର କହିଦେଇଥାଏ, ଆଉ ତ୍ରୁଟି ସୁଧାରି କହେ ଆମେ ଏଇ ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖିତ। କଥା ଏତିକି ତ, କିନ୍ତୁ ସତରେ କ'ଣ କଥା ଏତିକି? ଭୁଲକୁ ସୁଧାରି ଏନାଉନ୍ସର ଦୋଷମୁକ୍ତ, ଶ୍ରୋତା ମଧ୍ୟ ଖୁସି, କିନ୍ତୁ ସେ କଳାକାର କଥା କ'ଣ? ଥରେ କି ଦୁଇଥର ନୁହେଁ, ବାରମ୍ବାର ବାରମ୍ବାର ଯେତେବେଳେ ସେ ଭୁଲ ଦୋହରାଯିବ, ସେ କଳାକାରର ମାନସିକତା କ'ଣ ହେବ? ଯେତେବେଳେ ଜଣେ ଗାୟିକା ନିଜ ଗୀତକୁ ଅନ୍ୟ ପ୍ରସିଦ୍ଧ ଗାୟିକାଙ୍କ ନାଁରେ ପ୍ରଚାର ପ୍ରସାର ହେଉଥିବା କଥା ଜାଣିବେ, ତା ପୁଣି ଦେଶର ପ୍ରସିଦ୍ଧ ବଡ଼ ବଡ଼ ପ୍ରତିଷ୍ଠିତ ରେଡିଓ ଷ୍ଟେସନମାନଙ୍କରେ, ତାଙ୍କର ମନସ୍ଥିତି କ'ଣ ହେଉଥିବ? ଆଉ ବନ୍ଧୁ, ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏବେ ଯେଉଁ ଗୀତ ଶୁଣିଲେ ସେ ଗୀତର ସିଡି ରେକର୍ଡରେ ଲେଖାହୋଇଛି କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁର ଏବଂ ମହମ୍ମଦ ରଫି, କିନ୍ତୁ ଆମେ ଯେତେବେଳେ କମ୍ପ୍ୟୁଟରରେ ବଜାଇ ସିଧା ପ୍ରସାରଣ କରୁଛୁ, କମ୍ପ୍ୟୁଟର ସ୍କ୍ରିନ୍ରେ ଲେଖା ବାହାରୁଛି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ବାସ୍ତବରେ ଆମେ ଅତ୍ୟନ୍ତ ଦୁଃଖିତ, ଅପରାଧୀ ସେହି ମହାନ ଗାୟିକାଙ୍କ ନିକଟରେ। ହୁଏତ ଏ ତ୍ରୁଟି କାହାର ଅସାବଧାନତା ପାଇଁ ସୃଷ୍ଟି ହୋଇଥାଇପାରେ, କିନ୍ତୁ ସେ କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ନିକଟରେ ଏହା ଆମର ଅପରାଧ, ଯିଏ ଆଉ ଏ ସଂସାରରେ ନାହାନ୍ତି। ଜୀବିତ ଥିବା ସମୟରେ ତାଙ୍କ ମନରେ ଏଭଳି ତ୍ରୁଟି ପାଇଁ କ'ଣ ଯେ ବିତୁଥିବ, ସେ କଥା ଆଉ କିଏ କେମିତି ଜାଣିପାରିବ? ତଥାପି ଆମେ ଦୁଃଖିତ, ଅତ୍ୟନ୍ତ ଦୁଃଖିତ, ସବୁଥରର ତ୍ରୁଟି ପାଇଁ।

0: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍
2: ସୁନା ରୂପା ହୀରା ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ
1: କନକ ଜୁଏଲେରୀ ବିଏସ୍ ମଲ୍ ଧୋବାଡିଆ ଛକ କେନ୍ଦୁଝର ମୋବାଇଲ 9437632517
3: ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର
4: କ'ଣ କହୁନୁ
3: ଛାତରେ ସୋଲାର ପ୍ୟାନେଲ ଲାଗିବ 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ
4: ଆଉ ଇଲେକ୍ଟ୍ରି ବିଲ୍
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା ସୋଲାର ସ୍ଥାପନ କରିବା ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ
6: ମିସ୍ ସୀମା
7: ଆଜ୍ଞା
6: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
7: କାହିଁକି କିନ୍ତୁ
6: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି 1,00,000 ଦିଅନ୍ତୁ ବଞ୍ଚିଯିବେ
7: ଏତେ ଟଙ୍କା
6: ଆଚ୍ଛା ଠିକ୍ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
7: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସାରିଛି ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍ ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ
8: ହେଲୋ ମମ୍ମା
7: ହାଇ
9: ଆର୍ବିଆଇ କହେ
10: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
11: ନନେ କଦମ ନନେ କଦମ ହଁ ଆଜ୍ଞା ନନେ କଦମ ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ ନ୍ୟୁ କଲୋନୀ ମାଇନିଙ୍ଗ ରୋଡ କେନ୍ଦୁଝର ଫୋନ 7978608217
12: ହ୍ୟାଲୋ ଫ୍ରେଣ୍ଡସ୍ ପ୍ରାଇଜ୍ ଜିତନ୍ତୁ ସେଲିବ୍ରିଟି ହୁଅନ୍ତୁ ହାଉ ଭେରି ସିମ୍ପଲ ଯଦି ଆପଣଙ୍କ ଜନ୍ମ ତାରିଖ 1 January 2006 1 January 2007 ଭିତରେ ହୋଇଥାଏ ତେବେ ଡେରି ନକରି ଏକ ରିଲ୍ସରେ ଗୋଟିଏ ମେସେଜ୍ ରେକର୍ଡ କରି ନିଜ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରନ୍ତୁ ମେସେଜ୍ଟି ହେଉଛି ଯୁବଶକ୍ତି ହେଉଛନ୍ତି ଆମ ଗଣତନ୍ତ୍ରର ମେରୁଦଣ୍ଡ ଯଦି ଆପଣ 18 ହୋଇସାରିଛନ୍ତି କିମ୍ବା 1 January 2025 ସୁଦ୍ଧା 18 ହେବାକୁ ଯାଉଛନ୍ତି ତେବେ ଜଣେ ସଚେତନ ନାଗରିକ ଭାବେ ଭୋଟର ଲିଷ୍ଟରେ ନିଜକୁ ପଞ୍ଜୀକୃତ କରାନ୍ତୁ ଆଜି ହିଁ ନିକଟସ୍ଥ ବୁଥ୍ ସହ ଯୋଗାଯୋଗ କରନ୍ତୁ ଏହି ସୁବିଧା ଭୋଟର ହେଲ୍ପଲାଇନ୍ ଆପ୍ ତଥା voters.eci.gov.in ଅଫ୍ଲାଇନ୍ରେ ବିଏଲ୍ଓଙ୍କ ନିକଟରେ ମଧ୍ୟ ଉପଲବ୍ଧ ଏହି ମେସେଜ୍ଟି ଆପଣଙ୍କ ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡେଲ୍ ଯେପରିକି ଏକ୍ ଫେସବୁକ୍ ଇନଷ୍ଟାଗ୍ରାମ ଇତ୍ୟାଦିରେ ନିଜର ନାମ ଓ ଜିଲ୍ଲା ବିବରଣୀ ସହ ପୋଷ୍ଟ କରନ୍ତୁ ଆଉ ହଁ ଭୁଲିବେନି ପୋଷ୍ଟ କଲାବେଳେ ଆପଣଙ୍କ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଓ ଓଡ଼ିଶା ସିଇଓଙ୍କୁ ନିଶ୍ଚିତ ଟ୍ୟାଗ୍ କରନ୍ତୁ
13: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି ଯଥା ଯୁକ୍ତ 2 ବିଜ୍ଞାନ ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ ଯୁକ୍ତ 3 କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ MSW MFC ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICTE ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA MCA BBA BCA ରେ ନାମଲେଖା ମଧ୍ୟ ଚାଲୁଅଛି ଏହାସହ ଛୋଟ ଛୁଆ
2: ମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।
8: ଆଜି ଯେତେବେଳେ ସୁମନ କଲ୍ୟାଣପୁର ନାହାନ୍ତି, ଏ କଥା ଚିନ୍ତା କରି ଦେହ ଶିହରି ଉଠେ। ତାଙ୍କ ଭାଗରେ ପଡ଼ିଥିବା ଖ୍ୟାତି ମଧ୍ୟ ଅନେକ ସମୟରେ ଧୂଆଁଳିଆ ହୋଇଯାଏ ଯେତେବେଳେ ତାଙ୍କ ସ୍ୱରକୁ ଲତାଜୀଙ୍କ ସ୍ୱର ବୋଲି ଲୋକେ ମାନି ନିଅନ୍ତି। ଏ କଥା ସୁମନଜୀ କେମିତି ସହୁଥିବେ ଆଜି ତାକୁ ଅନୁଭବ କରିବା ଖୁବ୍ କଷ୍ଟକର। କିନ୍ତୁ ବନ୍ଧୁ, ଚଳଚ୍ଚିତ୍ର ଜଗତରେ ସୁମନ କଲ୍ୟାଣପୁରଙ୍କ ଉପସ୍ଥିତି ଖୁବ୍ ସରଳ, ବିଶ୍ୱସନୀୟ। ସ୍ୱରର ଶିଖରରେ ବସିଥିବା ଲତା ମଙ୍ଗେସ୍କର ନିଜେ ମଧ୍ୟ ଗୋଟିଏ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ସୁମନ କଲ୍ୟାଣପୁରଙ୍କ ଅନେକ ଗୀତ ଶୁଣିଲେ ଏମିତି ଲାଗେ ଯେମିତି ଲତା ହିଁ ଗାଉଛନ୍ତି। ଅର୍ଥାତ୍ ଏ କଥା ମାନିବାରେ ଲତାଜୀ କୁଣ୍ଠାବୋଧ କରୁନଥିଲେ ଯେ ତାଙ୍କର ସ୍ୱର ଆଉ ସୁମନଜୀଙ୍କର କଣ୍ଠସ୍ୱର ପ୍ରାୟତଃ ଏକାଭଳି ଥିଲା। ହୁଏତ ଏହା ସୁମନଜୀଙ୍କ ପାଇଁ ସବୁଠୁ ବଡ଼ କମ୍ପ୍ଲିମେଣ୍ଟ ହୋଇପାରେ, କିନ୍ତୁ ଏ କଥାର ସତ୍ୟତା ପାଇଁ ତାଙ୍କ କ୍ୟାରିୟର ଉପରେ ବହୁତ ବଡ଼ ପ୍ରଭାବ ପଡ଼ିଛି। କଣ୍ଠସ୍ୱରରେ ସମାନତା କାରଣରୁ ଗୋଟିଏ ସମୟରେ ଯେତେବେଳେ ରୟାଲିଟି ବିବାଦ ପାଇଁ ମହମ୍ମଦ ରଫିଙ୍କ ସହିତ ଲତା ମଙ୍ଗେସ୍କର ଗୀତ ଗାଇବା ବନ୍ଦ କରିଦେଇଥିଲେ, ସେ ଗୀତ ସବୁ ସୁମନ କଲ୍ୟାଣପୁରଙ୍କୁ ଗାଇବାକୁ ଅଫର୍ କରାଯାଇଥିଲା, ଆଉ ସୁମନ ଏବଂ ରଫିଙ୍କ ଡୁଏଟ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା। କିନ୍ତୁ ଯେତେବେଳେ ରୟାଲିଟି ବିବାଦ ଶେଷ ହେଲା ଆଉ ଲତା ମଙ୍ଗେସ୍କର ପୁଣି ଥରେ ରଫିଙ୍କ ସହିତ ଡୁଏଟ୍ ଗାଇଲେ, ସ୍ୱରର ସମାନତା ପାଇଁ ସୁମନଜୀଙ୍କ ପ୍ରତିଭାକୁ ଅଣଦେଖା କରାଗଲା। ଅନ୍ୟ ଅର୍ଥରେ କହିଲେ ତାଙ୍କୁ ଦବି ଯିବାକୁ ପଡ଼ିଥିଲା। ଅନେକେ କୁହନ୍ତି ଯଦି ସୁମନ କଲ୍ୟାଣପୁର ନିଜ ସ୍ୱରକୁ ଭିନ୍ନ ଉପାୟରେ ଡେଭଲପ୍ କରିଥାନ୍ତେ ବା ସେଥିପ୍ରତି ଧ୍ୟାନ ଦେଇଥାନ୍ତେ, ତେବେ ଆଜି ତାଙ୍କୁ ଆଶା ଭୋସଲେ, ଗୀତା ଦତ୍ତଙ୍କ ଭଳି ଭିନ୍ନ ଖ୍ୟାତି ଆଉ ସ୍ୱତନ୍ତ୍ର ସ୍ଥାନ ନିଶ୍ଚିତ ମିଳିଥାନ୍ତା। ନିଜେ ଲତା ମଙ୍ଗେସ୍କର ମଧ୍ୟ ଏ କଥା ସ୍ୱୀକାର କରିଥିଲେ। କିନ୍ତୁ ଜଣେ କଳାକାର ନିଜ ପ୍ରତିଭାର ପ୍ରଦର୍ଶନ କେମିତି କରିବ, କେଉଁ ଢଙ୍ଗରେ ନିଜ ପ୍ରତିଭା ଉପସ୍ଥାପନା କରିବ, ତାକୁ ବାଛିବା ତା'ର ଅଧିକାର ଏବଂ ନିଜସ୍ୱ। ତାକୁ କେମିତି ଗ୍ରହଣ କରାଯିବ ସେ ଅକ୍ତିଆର ତ କଳାକାରର ନାହିଁ।

ସୁମନ କଲ୍ୟାଣପୁର ପଦ୍ମଭୂଷଣ, ଜଣେ ଭାରତୀୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ ଗାୟିକା, ହିନ୍ଦୀ ସିନେମାର ସ୍ୱର୍ଣ୍ଣିମ ଯୁଗରେ ନିଜର ସୁମଧୁର କଣ୍ଠରେ କୋଟି କୋଟି ଶ୍ରୋତାଙ୍କ ହୃଦୟ ଜିଣିଥିବା କିମ୍ବଦନ୍ତୀ ଗାୟିକା, ମରାଠୀ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି 850ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ହିନ୍ଦୀ, ମରାଠୀ, ଆସାମୀ, ଗୁଜରାତି, କନ୍ନଡ଼, ମୈଥିଳୀ, ଭୋଜପୁରୀ, ରାଜସ୍ଥାନୀ, ବଙ୍ଗଳା, ଓଡ଼ିଆ, ପଞ୍ଜାବୀ ସହିତ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡ କରିଥିଲେ। ସଙ୍ଗୀତ ଜଗତରେ ତାଙ୍କର ଅବଦାନ ଦେଶର ସର୍ବୋଚ୍ଚ ସମ୍ମାନର ଯୋଗ୍ୟ। କଳା ଓ ସଙ୍ଗୀତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ତାଙ୍କୁ 2023 ମସିହାରେ ମର୍ଯ୍ୟାଦାଜନକ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଭାରତୀୟ ସଙ୍ଗୀତ ଜଗତରେ ଗୋଟିଏ ମଧୁର, ନରମ ଏବଂ ଆତ୍ମାକୁ ସ୍ପର୍ଶ କରୁଥିବା ସ୍ୱରର ଅଧିକାରିଣୀ ସୁମନ କଲ୍ୟାଣପୁର ଗତ ମଇ ମାସ 31 ତାରିଖ ରବିବାର ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ 99 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ହିନ୍ଦୀ ସିନେମାର ସୁବର୍ଣ୍ଣ ଯୁଗର ଅବିସ୍ମରଣୀୟ କଣ୍ଠସ୍ୱରର ଅଧିକାରିଣୀ ସୁମନ କଲ୍ୟାଣପୁର ଗୀତ ମାଧ୍ୟମରେ ଶ୍ରୋତାଙ୍କ ମନରେ ସବୁଦିନ ପାଇଁ ଧ୍ୱନିତ ହେଉଥିବେ।

ଭାରତୀୟ ସଙ୍ଗୀତ ଜଗତରୁ ଆଉ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହୋଇଛି। ତାଙ୍କର ମଧୁର କଣ୍ଠସ୍ୱରର ଯାଦୁ ଦଶନ୍ଧି ଦଶନ୍ଧି ଧରି କୋଟି କୋଟି ଶ୍ରୋତାଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା ଏବଂ ଦେଶର ସାଂସ୍କୃତିକ ସନ୍ତକ ଉପରେ ଗୋଟିଏ ଗଭୀର ଛାପ ଛାଡ଼ିଯାଇଛି। ତାଙ୍କ ସ୍ୱରରେ ଥିବା ସ୍ୱତନ୍ତ୍ର ମାଧୁର୍ଯ୍ୟ ତାଙ୍କୁ ଭାରତୀୟ ସଙ୍ଗୀତ ଇତିହାସରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଅନେକ ସୁପରହିଟ୍ ଏବଂ ଶାସ୍ତ୍ରୀୟ ଗୀତରେ କଣ୍ଠଦାନ କରି ସେ ଭାରତୀୟ ସଙ୍ଗୀତର ସ୍ୱର୍ଣ୍ଣ ଯୁଗକୁ ସମୃଦ୍ଧ କରିଥିଲେ। ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ମଧ୍ୟ ସେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର କେତେକ ମାଇଲଖୁଣ୍ଟ ସଦୃଶ ସିନେମାରେ ସେ କଣ୍ଠଦାନ କରିଥିଲେ, ଯେଉଁଥିରେ ସାମିଲ ଅଛି ଗପ ହେଲେ ବି ସତ, ଚିଲିକା ତୀରେ, ସମୟ ଇତ୍ୟାଦି। ତାଙ୍କର ହୃଦୟ ଛୁଆଁ ଗାୟନ ଶୈଳୀ ଓଡ଼ିଆ ସଙ୍ଗୀତ ଜଗତକୁ ଗୋଟିଏ ଭିନ୍ନ ସ୍ତରକୁ ନେଇଯାଇଥିଲା। ଭାଷାର ସୀମା ସରହଦ ଟପି ସବୁ ସୀମାକୁ ଆପଣେଇ ନେଇଥିବା ମହାନ କଳାକାର ସୁମନ କଲ୍ୟାଣପୁରଙ୍କ ବିୟୋଗରେ ଭାରତୀୟ ସଙ୍ଗୀତ ଏବଂ ଓଡ଼ିଆ ସିନେମା ଜଗତ ଜଣେ ଅପୂରଣୀୟ ପ୍ରତିଭାଙ୍କୁ ହରାଇଲା। କିନ୍ତୁ ତାଙ୍କର ସ୍ୱର ସବୁଦିନ ପାଇଁ ଶ୍ରୋତାଙ୍କ ଗହଣରେ ଅମର ହୋଇ ରହିବ। କେବେ ଭୁଲାଯାଇପାରୁନଥିବା ଏହି ଅମ୍ଳାନ ସ୍ୱରର ଯାଦୁ ସବୁଦିନେ ରହିଥିବ। ଶେଷରେ ମହାନ ଗାୟିକା ସୁମନ କଲ୍ୟାଣପୁରଙ୍କ ଅମର ଆତ୍ମାର ସଦ୍ଗତି କାମନା କରି କାର୍ଯ୍ୟକ୍ରମ ପରିସରରୁ ବିଦାୟ ନେଇ ରହୁଛି କବିତା। ନମସ୍କାର।

ଶେଷହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି ଆକାଶବାଣୀ କେନ୍ଦୁଝର ସମୟ ଦିନ 10:30। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1297 ଅଧ୍ୟାୟ।

0: ଶୁଣୁଥିଲେ ଯୋଗେନ୍ଦ୍ର ପାତ୍ର ପରିବେଷିତ ଏକତ୍ରା ଭଜନ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 1:20 PM। ପ୍ରଚାର କରୁଛୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ।

0: ଭାତ ହଉ ଡାଲି ହଉ ଶାଗ ହଉ ସେମାନେ ଖାଇବା ପାଇଁ ଦଉଥିଲେ, ଏବଂ କାମରେ ଯେତେବେଳେ ତାକୁ ଚାପ ହଉଥିଲା ପ୍ରେସର ହଉଥିଲା ସେମାନେ ସେତେବେଳେ କଣ କରୁଥିଲେ ନା ପିଲାମାନଙ୍କୁ ମଧ୍ୟ ବହୁତ ଗୁଡ଼େ ଜାଗାରେ ତାଙ୍କର ଯୋଉ ଲୋକାଲି ସେମାନେ ଆଲକୋହଲ କନଜ୍ୟୁମ୍ କରନ୍ତି, ହାଣ୍ଡିଆ ପିଆଇକି ଦେଇକି ଛୁଆକୁ ଶୋଇ ଦେଇକି ସେମାନେ କାମକୁ ପଳାଇ ଯାଉଥିଲେ, ଏବଂ ଯାହାକି ପିଲାର ପୋଷଣର ଅଭାବ ସେଠି ଯେତେବେଳେ ପରିଲକ୍ଷିତ ହଉଥିଲା ଏବଂ ଅପପୃତି ସଂଖ୍ୟା ବଢି ବଢି ଚାଲୁଥିଲା। ଏବଂ ଏବେ ଆମେ ଯେତେବେଳେ ଏଇ ଯୋଉ ଆସେସମେଣ୍ଟ କରିଥିଲୁ, ଆସେସମେଣ୍ଟରେ ଆମକୁ ଜଣାପଡ଼ିଲା ଯେ କ୍ରେଚ୍ ହବା ଦ୍ୱାରା ଯେ ମା ମାନଙ୍କର ଯୋଉ ବୋଝ ଥିଲା, ପରିବାର ବୋଝ ଥିଲା, ସେଇଟା କମିଛି, ଏବଂ ଯାହାଦ୍ୱାରା ମା ମାନେ ଯୋଉ ତାଙ୍କର କାମଧନ୍ଦା ଠିକ ଭାବରେ କରିପାରୁଛନ୍ତି, ପାଖାପାଖି ସେମାନେ ଯୋଉ ଦୈନିକ 3-4 ଘଣ୍ଟା ଛୁଆଙ୍କର ସମୟ ଦଉଥିଲେ ସେ ସମୟ ସୀମା କମିକି ପାଖାପାଖି 1.5-1.5 ଘଣ୍ଟା ବର୍ତ୍ତମାନ ସେମାନେ ସମୟ ଦଉଛନ୍ତି, ଏବଂ ସେମାନେ ତାଙ୍କର କାମକୁ ଠିକ ଭାବରେ କରିପାରୁଛନ୍ତି। ଆମ ଯୋଉ 150 କଳିକା କେନ୍ଦ୍ରରେ ଯୋଉ ପିଲାଙ୍କ ସଂଖ୍ୟା ଆମେ ସଂଖ୍ୟାର ଅନୁପାତକୁ ଆମେ ଦେଖିଛୁ, ପାଖାପାଖି ସମାନ ରହିଛି ପୁଅ ଓ ଝିଅଙ୍କ ସଂଖ୍ୟା, କିନ୍ତୁ ଝିଅମାନଙ୍କ ସଂଖ୍ୟା ଟିକେ ଅଧିକ ରହିଛି। ଯେମିତି 2300 ଭିତରେ ଆମେ ଦେଖିବା ଯଦି ଆମ ପାଖରେ 48% ପୁଅ ଥିଲାବେଳେ ସେଠି 51% ଝିଅ ଆମ କଳିକା କେନ୍ଦ୍ରରେ ସାମିଲ ହୋଇଥିଲେ। ଆମେ 24% ଦେଖିବା ସେଇଟା ମଧ୍ୟ ସମାନ କଣ୍ଟିନ୍ୟୁ ରହିଛି, ଏବଂ 25-26 ମଧ୍ୟ ସେଇ ପାଖାପାଖି ଅଳ୍ପ 1% ବଢିଛି ପୁଅମାନଙ୍କର ଏନରୋଲମେଣ୍ଟ, ଏବଂ ଝିଅମାନଙ୍କର ସଂଖ୍ୟା ମଧ୍ୟ 50% ଭିତରେ ରହିଛି। ଏଇ ଯୋଉ କାର୍ଯ୍ୟକ୍ରମ ଚାଲିଛି ସେ କାର୍ଯ୍ୟକ୍ରମ କେବଳ ପୋଷଣ ନୁହେଁ, ପୋଷଣ ସହିତ ପିଲାମାନଙ୍କ ଯୋଉ ପରିବେଶ, ଗୋଟେ ସୁସ୍ଥ ପରିବେଶ ଦରକାର, ତାଙ୍କୁ ସ୍ନେହ ଦରକାର, ଆଦର ଦରକାର, ପ୍ରପର ଯତ୍ନ ଦରକାର, ସେଇ ଯତ୍ନ ମଧ୍ୟ ତାଙ୍କୁ ସମୟ ଅନୁସାରେ ଦିଆଯାଉଛି। ଯେମିତି ଗୋଟେ ଛୁଆ ଆମକୁ 7 ଘଣ୍ଟାର ସମ୍ପୂର୍ଣ୍ଣ ପୁରା ସମୟ ସାରଣୀ କରାଯାଇଛି, କିନ୍ତୁ ମା ମାନେ ସକାଳ 9 ସୁଦ୍ଧା ଛୁଆମାନଙ୍କୁ ଆଣିକି କଳିକା କେନ୍ଦ୍ରରେ ଛାଡ଼ିବେ, କିନ୍ତୁ ଦିଦିମାନେ ତାର 1.5 ଘଣ୍ଟା ପୂର୍ବରୁ ସେଣ୍ଟରକୁ ଆସିକି ସେ ତାର ସଫାସୁତୁରା, ସେଣ୍ଟରର ଦାୟିତ୍ୱ, ପିଲାମାନଙ୍କର ଖାଦ୍ୟ ପ୍ରସ୍ତୁତ ସବୁ ଜିନିଷ ସେମାନେ ପ୍ରିପେୟାର କରିବେ, ଏବଂ ମା ମାନେ 9 ବେଳେ ପିଲାମାନଙ୍କୁ ଛାଡ଼ିବେ। ଛାଡ଼ିଲା ପରେ ପିଲାମାନଙ୍କୁ ପ୍ରଥମେ ତାଙ୍କର ଘରର ଯୋଉ ପୋଷାକ ପିନ୍ଧିକି ଆସୁଥାଏ ସେ ଘରର ପୋଷାକକୁ ପରିବର୍ତ୍ତନ କରାଯାଏ, ଏବଂ ସେଣ୍ଟରରେ ସେ ଯୋଉ ପୋଷାକ ପିନ୍ଧେ ତାକୁ ଦିଦିମାନେ ସଫାସୁତୁରା କରନ୍ତି, ତା ପୋଷାକ ପିନ୍ଧାନ୍ତି, ତେଲ ଲଗାନ୍ତି, ତେଲ ଲଗାଇଲା ପରେ ତାଙ୍କୁ ସକାଳ ଜଳଖିଆ ପ୍ରଦାନ କରାଯାଏ, ଏବଂ ସେଇ ଜଳଖିଆଟା ପ୍ରତ୍ୟେକ ଦୈନିକ ଯୋଉ ଧାର୍ଯ୍ୟ ମେନୁ ଅନୁସାରେ ତାକୁ ଦିଆଯାଏ। କେଉଁ ଦିନ ସକାଳେ ଚୁଡ଼ା କ୍ଷୀରି ଦିଆଯାଏ, କେଉଁ ଦିନ ତାଙ୍କୁ ସୁଜି କ୍ଷୀରି ଦିଆଯାଏ, କେଉଁ ଦିନ ତ ଉପମା ଦିଆଯାଏ। ଏମିତି ପ୍ରତ୍ୟେକ 7 ଦିନର ମେନୁ ଆମେ ଫିକ୍ସ କରିଛୁ, ସେ 7 ଦିନ ଦୈନିକ ସମୟ ଅନୁସାରେ ତାଙ୍କୁ ଖାଦ୍ୟ ଦିଆଯାଏ। ସେମିତି ସକାଳ ଜଳଖିଆ ପରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଏ। ଏଇ ଯୋଉ ସକାଳ ଜଳଖିଆ ମଧ୍ୟାହ୍ନ ଭୋଜନ ସମୟ ସୀମା ମଧ୍ୟରେ ପିଲାମାନଙ୍କର ଯୋଉ ଅବସର ସମୟଟା ସେମାନଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ବିକାଶର କାର୍ଯ୍ୟକ୍ରମ ହାତକୁ ନିଆଯାଏ। ଯେମିତି ପିଲାମାନଙ୍କୁ ଗୀତ ମାଧ୍ୟମରେ ନାଚ କରାଇବା, ଗପ କହିବା, ତ ବିଭିନ୍ନ ପ୍ରକାର ବିକାଶ ସେମାନଙ୍କର କେମିତି ହେବ, ଶାରୀରିକ ବିକାଶ କେମିତି ହେବ, ମାନସିକ ବିକାଶ ପ୍ରଶିକ୍ଷଣ କେମିତି ହେବ, ସେଇପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଆରେଞ୍ଜ କରାଯାଏ, ଏବଂ ତାଙ୍କୁ ଗୋଟେ ଜୀବନର ଯୋଉ ଷ୍ଟେଜ୍କୁ କେମିତି ସେମାନେ ମେଣ୍ଟେନ୍ କରିବେ, ଯେମିତି ଏକ ସମୟ ସୀମା ମଧ୍ୟରେ ଶୌଚ କାମ କରିବେ, ବାହାରେ ଗଲାବେଳେ ଚପଲ ପିନ୍ଧିବେ, ଖାଇବା ପରେ ହାତ ଧୋଇବେ, ଏଇସବୁ ଯୋଉ ବ୍ୟବହାରିକ ପରିବର୍ତ୍ତନ ସେମାନଙ୍କୁ ଶିଖାଯାଏ। ପିଲାମାନଙ୍କର ସ୍ୱାସ୍ଥ୍ୟଗତ ଉନ୍ନତି କଥା ଯଦି ଦେଖିବା, ଆମେ ଦେଖିବା ଯେ ପାଖାପାଖି ମା ମାନେ ଯୋଉ ଆମେ ଷ୍ଟଡି କରିଥିଲୁ, ସେଇ ଷ୍ଟଡିରେ ଆମେ ପାଖାପାଖି 300+ ମା ମାନଙ୍କର ମତାମତ ନେଇଥିଲୁ, ଏବଂ କିଛି ଗାଁ ଲୋକମାନଙ୍କର ମତାମତ ନିଆଯାଇଥିଲା, ଏବଂ ଯୋଉ କେନ୍ଦ୍ରରେ ଦିଦିମାନେ କାମ କରୁଛନ୍ତି ସେମାନଙ୍କ ମଧ୍ୟ ମତାମତ ନିଆଯାଇଥିଲା। ତ ଏଠି ଆମେ ପାଖାପାଖି ଯୋଉ ସର୍ଭେ ଅନୁସାରେ ଯୋଉ ତଥ୍ୟ ଆସିଛି ଯେ 96% ମା କହିଛନ୍ତି ଯେ ଯୋଉ ଶିଶୁମାନେ କଳିକା କେନ୍ଦ୍ରକୁ ଯାଉଛନ୍ତି ସେମାନଙ୍କୁ ନିୟମିତ ସୁଷମ ଖାଦ୍ୟ ଦିଆଯାଉଛି। 97% ମା କହିଛନ୍ତି ଯେ ଯୋଉ ପିଲାମାନେ କଳିକା କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କର ଇନ୍ ଟାଇମ୍ ଭ୍ୟାକ୍ସିନେସନ, ଯୋଉ ବୟସ ଅନୁସାରେ ଯୋଉ ପିଲାଟା ଟୀକା ନେବା କଥା ସେଇ ଟୀକା ତାକୁ ଠିକ୍ କ୍ରେଚ୍ ପିଲାକୁ ସମ୍ପୂର୍ଣ୍ଣ ଭାବରେ ମିଳିପାରୁଛି। ଏବଂ 72% ମା ମାନେ କହିଛନ୍ତି ଯେ ଆଗରୁ ପିଲାମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଦେହ ଖରାପରେ ଶିକାର ହଉଥିଲେ, କ୍ରେଚ୍କୁ ଆସିବା ଦ୍ୱାରା ସେମାନଙ୍କର ଦେହ ଖରାପ ହବା, ତାଙ୍କର ରୋଗରେ ଯୋଉ ସଂକ୍ରମଣ ହବାଟା କମିଯାଇଛି।
1: ମୋର ହେଉଛି ଆପଣ ଆକାଂକ୍ଷା ଏହା ଯେ ଯେତେବେଳେ ଯାହା ବି କରୁଛନ୍ତି ଆପଣ କାମ କରନ୍ତୁ, ପାଠପଢା କରନ୍ତୁ କି ବାହାଘର କରନ୍ତୁ କି ଏ ପଇସା ବି କରନ୍ତୁ, ତାକୁ ଯଦି ଆମେ ସଠିକ୍ ଢଙ୍ଗରେ କରିବା ତାହେଲେ ସମସ୍ତଙ୍କୁ ଆନନ୍ଦ ମିଳିବ। ସେଥିପାଇଁ ଆଜି ଯେତେବେଳେ

ଆମ ବହୁତ ଆଗକୁ ନେଉଛନ୍ତି, କିନ୍ତୁ ସେଇ ସମୟ ଭିତରେ ଯେତେବେଳେ ଆମ କୃଷକ ମାନଙ୍କୁ ଏକତ୍ରିତ କରିବା ପାଇଁ ବା ନିଜର ସମସ୍ୟାକୁ ବଖାଣିବା ପାଇଁ ଆମେ ସମସ୍ତେ ଏକତ୍ରିତ ଅଛନ୍ତି, ତେଣୁ ଆଜିର କୃଷି ମାହଲରେ ସମସ୍ତେ ନିଶ୍ଚିନ୍ତ ଭାବେ ଖୁସି ହେବା ଜରୁରୀ। ତେଣୁ ପୁଣି ଥରେ ସମସ୍ତଙ୍କୁ ମୋର ଅନୁରୋଧ ରହିବ, ଆମ ସମସ୍ତଙ୍କ ପାଇଁ ଗୋଟେ ଚର୍ତ୍ତା କରି ସହିତ ଗୋଟେ ଅନୁରୋଧ ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ, ବହୁତ ଖୁସି ଲାଗୁଛି। ଆକ୍ଚୁଆଲି ଆରମ୍ଭଠୁ ମୋବାଇଲ କ୍ରେଜର ଆରମ୍ଭଠୁ ଆଜି ଯାଏ ଆପଣମାନଙ୍କର ପରିଶ୍ରମ ଦ୍ୱାରା ନିଶ୍ଚିତ ଭାବେ ଆମ ବାସବାଳ କ୍ଲବ ଛୁଆମାନଙ୍କୁ ନେଇକି ଉନ୍ନତିର ପଥ ଆଗେଇ ଚାଲିଛି। ଏକଥା ମୁଁ ପୁଣି ଆପଣମାନଙ୍କର ଦ୍ୱାରା ଗାଁ ଲୋକଙ୍କର ସହଯୋଗ ଏବଂ ଲୋକ ପ୍ରତିନିଧିମାନଙ୍କର ସହଯୋଗରେ ଆମେମାନେ ସମସ୍ତେ ଜାଣିଛନ୍ତି ଯେ ନିଶ୍ଚିତ ଭାବେ ଛୁଆମାନଙ୍କର ତାଙ୍କର ମାନସିକ ଡେଭଲପମେଣ୍ଟ ସହିତ ଶାରୀରିକ ପରିବର୍ତ୍ତନ ମଧ୍ୟ ହେଉଛି। ମୋବାଇଲ କ୍ରେଜ ଦ୍ୱାରା ତାଙ୍କର ଆର୍ଥିକ ଉନ୍ନତିରେ ପରିବର୍ତ୍ତନ ହେବା ଯୋଗୁଁ ତାଙ୍କ ଛୁଆଙ୍କୁ ପଢ଼ାଇବାକୁ ସଫଳ ମିଳିଛି, କିନ୍ତୁ ମୁଁ ମଧ୍ୟ ସେଥିରେ ସହମତ ଯେ ଆମ ବାଉଁଶପାଳ ଏକ ଆଦିବାସୀ ଅଞ୍ଚଳ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଆମେ ଜାଣିଛନ୍ତି ଯେ ଆଦିବାସୀର ମଧ୍ୟ ଆମେ ତ ଏତେ ପଛୁଆ ନୁହେଁ, ଆମେ ସମସ୍ତେ ଜାଣିଛନ୍ତି ସେ କଥା ମଧ୍ୟ। ତେଣୁ ମୁଁ ଏହା କହିବି ସେ ମାଙ୍କ ପାଇଁ ବହୁତ ମାଙ୍କର ଆର୍ଥିକ ଉନ୍ନତିରେ ପରିବର୍ତ୍ତନ ହେଇଛି। ତେଣୁ ପରିବର୍ତ୍ତନ ଏହା ଯେ ଦେଖିବେ ଆମ ଅଞ୍ଚଳର ଲୋକମାନେ ତାଙ୍କର ଲଘୁ ବଡ଼ଜାତ ଦ୍ରବ୍ୟ ଯୋଉଟା ଆମେ କୁହନ୍ତୁ କେନ୍ଦୁ ଚାହାର ପତ୍ର କାଠ ଇତ୍ୟାଦିକୁ ବିକ୍ରି କରି ଆମର ଜୀବନ ଜୀବିକା ପରିବର୍ତ୍ତନ ବା ଇନକମ୍ ସୋର୍ସ ବଢ଼ାଇଥାନ୍ତି, ଯାହାଦ୍ୱାରା ଛୁଆଙ୍କର ପାଠ ପଢ଼ାଇବାରେ, ତାଙ୍କୁ ଡ୍ରେସ୍ ଦେବାରେ କି ବହି ସାମଗ୍ରୀ କିଣିବାରେ ଆମେ ତାଙ୍କୁ ଲଗାଇଥାନ୍ତି। କିନ୍ତୁ ମୁଁ ଯାହା ଦେଖୁଛି ସେତେବେଳେ ଧର ଯେଉଁ କାଖରେ ଗୋଟେ ଛୁଆ ଧରିଥିବେ, ପୁଣି ଗୋଟେ ହାତରେ ଛୁଆ ଧରିକି ଜଙ୍ଗଲ ଯିବେ, ସେଠୁ ଜିନିଷ ଆଣିବେ, ତାକୁ ପୁଣି ମାର୍କେଟରେ ବିକ୍ରି କରିବେ, ବହୁତ ପ୍ରୋବ୍ଲେମ। ସେଇ ଭିତରେ ଏଇ ତିନି ବର୍ଷ ମୁଁ ଦେଖୁଛି ସେ ଛୁଆମାନଙ୍କୁ ସେଣ୍ଟର ଛାଡ଼ି ଦେଇଛନ୍ତି। ସେଣ୍ଟର ଛାଡ଼ିବା ଦ୍ୱାରା ସେ ଗୋଟେ ସେଫ୍ଟି ଫିଲ୍ ହେଉଛି, ତାକୁ ଠିକ୍ ଜାଗା ଠିକ୍ ସମୟରେ ଖାଇବା ମିଳିଛି ଏବଂ ତାର ଯୋଉ ସିକ୍ୟୁରିଟି ଯୋଉମାନେ ତାକୁ ଯେମିତି ସୁରକ୍ଷା ଯୋଉ ମିଳିବା କଥା ତାକୁ ସଠିକ୍ ଭାବେ ମିଳୁଛି, ଯାହାଦ୍ୱାରା ଜଣେ ମା ତା ସ୍ୱାମୀ ସହିତ ସେ ଜଙ୍ଗଲକୁ ଯାଉ କିମ୍ବା କୌଣସି କାମକୁ ଯାଉ କି ପାଖ ବ୍ଲକ କିମ୍ବା ସହରକୁ ଯାଇକି ସେ କାମ କରିକି ତାର ଜୀବନର ଯୋଉ ଜୀବନ ଚଳାଇବା ପାଇଁ ଯୋଉ ଇନକମ୍ ସୋର୍ସ ସେ ଇନକମ୍ କରିଛି ଏବଂ ଛୁଆଙ୍କୁ ପାଠ ପଢ଼ାଇବା ମଧ୍ୟ ସଫଳ ହେଇପାରୁଛି। ତେଣୁ ମୁଁ ଆଜି ମଧ୍ୟ ମୁଁ ସମସ୍ତଙ୍କୁ କୁହେ ଆମେ ଯୋଉ ଲେବଲରେ ଯୋଉ ପ୍ରକାର କାମ କରୁଛନ୍ତି ଆମେ ଯଦି ଆମର ଡ୍ୟୁଟି ଏବଂ ରେସ୍ପନ୍ସିବିଲିଟି ଯଦି ଠିକ୍ ଭାବରେ କାର୍ଯ୍ୟ କରିବା ତାହେଲେ ନିଶ୍ଚିତ ଭାବରେ ଆମ ଫ୍ୟୁଚର ଆମ କ୍ୱାଲିଟି ବାହାରିବ। ତେଣୁ ମୁଁ ମଧ୍ୟ ଆପଣଙ୍କ ପରିକା ଜଣେ ଏନ୍ଜିଓରୁ ଆସିକି ଆଜିକା ଡେରେ ସରପଞ୍ଚର ସରପଞ୍ଚ ପଦବୀରେ ରହିବାର ଗୋଟେ ମଉକା ମିଳିଛି। କାରଣ ମୋର ପ୍ରିୟ ମା ଓ ଭଉଣୀମାନେ ଆପଣମାନେ ଜାରି ରଖନ୍ତୁ, କାହିଁକିନା ଗୋଟେ ଶିଶୁକୁ ପଢ଼େଇବା, ତାକୁ ବୁଝିବା, ତାକୁ ସୁରକ୍ଷା ଦେବା ବହୁତ କମ୍ ଲୋକଙ୍କର ଭାଗ୍ୟରେ ମିଳେ। ତେଣୁ ମୋର ମା ମାନେ ଆପଣଙ୍କୁ ଯେତେବେଳେ ଗୋଟେ କ୍ରେଜ ଗୋଟେ ଅନୁଷ୍ଠାନ ତରଫରୁ ଆପଣଙ୍କୁ ମୋର ଚାନ୍ସ ମିଳିଛି ବା ସୁଯୋଗ ମିଳିଛି, ଆପଣମାନେ ସେ ସୁଯୋଗକୁ ଆପଣମାନେ ଠିକ୍ ଭାବରେ ୟୁଟିଲାଇଜ୍ କରନ୍ତୁ। ଦେଖିବେ ଦିନେ ନା ଦିନେ ଆପଣଙ୍କୁ ସେଇ ଛୁଆ ବା ସେଇ ମା ମାନେ ସେଇ ଗାଁ ଲୋକ ଦିନେ ନା ଦିନେ ଶୁଣିବେ ଯେ ଯାହା ହଉ ଆମର ଜଣେ ମା ଥିଲେ ଯିଏ ତା ଛୁଆ ସମ୍ଭାଳିବା ସହିତ ଗାଁର 10-15 ଛୁଆ ବି ସମ୍ଭାଳୁଥିଲା ବୋଲିକି। ଏବଂ ଯେତେବେଳେ ମୁଁ ଦିଲ୍ଲୀ ଯାଇଥିଲି ଆମ ସାର୍ ଅଛନ୍ତି ଏବଂ ମା ମଧ୍ୟ ଅଛନ୍ତି, ସେଥିରେ ମୁଁ କନ୍ଭିନ୍ସ କରିଥିଲି କି ମୁଁ ଏଠୁ ଗଲା ପରେ ଆମ ପଞ୍ଚାୟତରେ ଗୋଟେ ବଡ଼ ଧରଣର ମେଗା ମିଟିଂଟେ କରିବା ପାଇଁ, ସେଥିରେ ନିଷ୍ପତ୍ତିକୁ ପୂରଣ କରିବା ପାଇଁ ମୁଁ ଆମ ସାରପୁର ଗ୍ରାମ ପଞ୍ଚାୟତର ଖଜୁରୀମୁଣ୍ଡିଠାରେ ଆରମ୍ଭ କରିଥିଲି ମିଟିଂ ଆୟୋଜନ କରିବା ପାଇଁ, ଯେଉଁଥିରେ ଆମ ମୋ ପଞ୍ଚାୟତ ସ୍ତରରେ ଯେତିକି ବି ଏନ୍ଜିଓ କାମ କରୁଛନ୍ତି ତା ସହିତ ସରକାରୀ କର୍ମଚାରୀ ଯେତିକି ଅଛନ୍ତି ସମସ୍ତମାନେ ସେଥିରେ ମିଟିଂ କରୁଥିଲେ। ଆମ ମାଳାଙ୍ଗୀ ସେତୁ ଜଣେ ମୋବାଇଲ କ୍ରେଜର ଷ୍ଟାଫ୍ ଥିଲେ, ସେଥିରେ ଆମେ ଶିଶୁମାନଙ୍କର ଜୀବନ ଜୀବିକା କେମିତି ବଞ୍ଚାଇବା ତାକୁ କେମିତି ହେବ, ଯୋଉ ଚାଇଲ୍ଡ ମ୍ୟାରେଜ୍ ହେଉଛି ଏବଂ ଶିଶୁମାନଙ୍କୁ ଯେଉଁ ସ୍କୁଲ ଛାଡ଼ୁନାହାନ୍ତି ସେଇ ବିଷୟରେ ଆଲୋଚନା କରି ପାସ୍ ସେଥିରେ ଆଲୋଚନା ହେଇଥିଲା। କିନ୍ତୁ ଆମମାନଙ୍କର ଦାୟିତ୍ୱ

0: ଅଛନ୍ତି କିନ୍ତୁ ଆମେ ଖେଳମାନେ କାମ କରୁଛନ୍ତି ଟିକେ ଯଦି ତାଙ୍କ ସହିତ ଆଟାଚ ରହିବା ବା କମ୍ୟୁନିକେସନ ଯଦି ସଠିକ ଭାବରେ ରଖିବା ତାହେଲେ ନିଶ୍ଚିତ ଭାବେ ଆମ ଗାଁ ଅଞ୍ଚଳରୁ ପରିବର୍ତ୍ତନ କରିଦେବା।
1: ଗୋଟେ ଓଡ଼ିଆରେ କଥା ଅଛି, ବୁଝ ବା ନ ବୁଝ ପହରି ଗୀତା, ରୁଜ କି ନ ରୁଜ ଖା ପିତା। ପିତା ଖାଇଲେ ଯଦି ଆମ ଦେହକୁ ପାଟିକି ଭଲ ନ ଲାଗିଲେ ବି ପିତାଟା ଦେହ ପାଇଁ ହିତକର। ସେମିତି ଗୀତା ପଢ଼ିଲେ ଆମେ କଣ ବୁଝିବା ନ ବୁଝିବା ଅଲଗା କଥା, ଗୀତା ପଢ଼ିଲା ମାନେ ସେଥିରେ ଆମର ବହୁତ ପୁଣ୍ୟ ମିଳିବ। ସେମିତି ଆପଣମାନେ ଭଉଣୀମାନେ ଯୋଉ କାମ କରୁଛନ୍ତି କ୍ରେସ ସେଣ୍ଟରରେ, ଛୋଟ ଛୋଟ ଛୁଆମାନଙ୍କୁ ଯୋଉମାନେ ଖେଳଉଛନ୍ତି, ଖାଇବା ପାଇଁ ଦେଉଛନ୍ତି, ଛୁଆଙ୍କର ଯତ୍ନ ନେଉଛନ୍ତି, ତେଣିକି ଆମ ଭଉଣୀମାନଙ୍କର ଇଚ୍ଛା ଥାଉ କି ନଥାଉ କାମ କରିବା ପାଇଁ, ପରିସ୍ଥିତିରେ ପଡି କରନ୍ତୁ କି ଚାକିରି ପାଇଁ କରନ୍ତୁ, ଯେକୌଣସି ପାଇଁ କାମ କରନ୍ତୁ, କ୍ରେଜ ଆପଣମାନେ ଭଉଣୀମାନେ ଯୋଉ କାମ କରୁଛନ୍ତି ସେମିତି ଗୀତା ପଢ଼ିଲା ପରି ଇଚ୍ଛା ଥାଉ କି ନଥାଉ, ଛୋଟ ଛୁଆମାନଙ୍କୁ ଆପଣମାନେ ଖେଳଉଛନ୍ତି, ଛୋଟ ଛୁଆମାନଙ୍କୁ ଆପଣମାନେ ଖାଇବାକୁ ଦେଉଛନ୍ତି, ଛୋଟ ଛୁଆଙ୍କ ସେବା କରୁଛନ୍ତି, ଛୋଟ ଛୁଆମାନେ ତାଙ୍କ ଦେହରେ କିଛି ପାପ ପୁଣ୍ୟ ପାପ ନାହିଁ, ଛୋଟ ଛୁଆଙ୍କ ମଧ୍ୟରେ କିଛି ଛନ୍ଦ କପଟ ନାହିଁ, ସେମାନେ ନିଷ୍ପାପ ଶିଶୁ। ଆମେ ଭାବୁ ଛୋଟ ଛୁଆମାନେ ଭଗବାନଙ୍କ ସଦୃଶ, ଆପଣମାନେ ଛୋଟ ଛୁଆଙ୍କ ସେବା କରୁଛନ୍ତି ମାନେ ଡାଇରେକ୍ଟଲି ଆପଣମାନେ ଭଗବାନଙ୍କ ସେବା କରୁଛନ୍ତି। ଏଣୁ ଏତେ ଯୋଉ ମହତ କାମଟା ଆପଣମାନେ କରୁଛନ୍ତି, ଆମେ ତ ଧର୍ମକୁ ବିଶ୍ୱାସ କରୁଛୁ, ଆମେ ପରବର୍ତ୍ତୀ ଜନ୍ମରେ ଆମେ ଏ ମର୍ତ୍ତ୍ୟମଣ୍ଡଳ ଛାଡ଼ିଲା ପରେ କିଏ କୋଉଠି ରହିବା ସ୍ୱର୍ଗରେ ତାହା ଠିକଣା ନାହିଁ, କିନ୍ତୁ ଏତିକି ମୁଁ ବିଶ୍ୱାସ କରୁଛି ଆପଣମାନେ ଯୋଉ କାମଟା କରୁଛନ୍ତି, ଆପଣମାନେ ଯୋଉ ସେବା କରୁଛନ୍ତି ଛୋଟ ଛୁଆଙ୍କୁ, ଆପଣମାନେ ଯୋଉ ଭଗବାନଙ୍କ ସେବା କରୁଛନ୍ତି, ଆର ମାନେ ଏଠୁ ମର୍ତ୍ତ୍ୟମଣ୍ଡଳ ଗଲା ପରେ ସ୍ୱର୍ଗରେ ଆପଣମାନଙ୍କ ଆସନଟା ବହୁତ ଉପରେ ଥିବ, ଆପଣମାନେ ଆମର ବହୁତ ଉଚ୍ଚାରେ ବସିଥିବେ, ଏଣୁ ଆପଣମାନଙ୍କ ଆତ୍ମାର ନିହାତି ବହୁତ ପୁଣ୍ୟ ଅର୍ଜନ କରିବେ, ଆପଣମାନେ ଜନ୍ମ ଜନ୍ମରେ ବହୁତ ଭଲରେ ରହିବେ, ଆପଣମାନଙ୍କର ମଙ୍ଗଳ ହେଉ, ଭଗବାନ ଆପଣମାନଙ୍କ ମଙ୍ଗଳ କରନ୍ତୁ। ଆପଣମାନଙ୍କ ପୁଣ୍ୟ କାମ ପାଇଁ ମୁଁ ଆପଣମାନଙ୍କୁ ବିଶେଷ କରି ମାଆମାନେ ଭଉଣୀମାନଙ୍କ ସାମ୍ନାରେ ବସୁଛନ୍ତି, ସେମାନଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ।
2: ବହୁତ ଆଦିବାସୀ ଏରିଆରେ ମାଆମାନେ କାମ କରିବାକୁ ଗଲାବେଳେ ସାଙ୍ଗରେ ପିଲାକୁ ନେଇକି ଯାଉଛନ୍ତି, ନହେଲେ ଗୋଟେ ପିଲାକୁ ଛାଡ଼ିକି ଯାଉଛନ୍ତି, ଯାହାଫଳରେ କି ଆମର ଅଲଗା ଆଉ ବଡ଼ ଛୁଆ ଥାଏ ତାର ସ୍କୁଲ ବନ୍ଦ କରିକି ସେ ପିଲାକୁ ରଖୁଥିଲା। ସେଥିଲାଗି ସେ ଜାଗାରେ କଣ ହଉଛି, ଆମେ ଗୋଟେ ଦୁଇଟା ଜିନିଷ ଆମେ ଲସ୍ କରୁଛେ, ଗୋଟେ ଆମର ପିଲାର ପାଠପଢା ଲସ୍ କରୁଛେ, ଆଉ ପିଲାର ଖାଇବା ପିଇବା ବି ଅସୁବିଧା ହଉଥିଲା। ସେଥିଲାଗି ପ୍ଲେନ୍ ଚାଲିବା ପରେ ଆମର ବହୁତ କିଛି ମାଆ ମାନେ ପିଲାକୁ ଛାଡ଼ିକି ଯାଇପାରୁଛନ୍ତି, ଯାହାର ପିଲାର ପାଠପଢା ବି ଠିକ ହେଇପାରୁଛି, ପ୍ଲସ୍ ଆମର ଖାଇବା ପିଇବା ବି କିଛି ହେଇପାରୁଛି। ଆଉ ସବୁଠୁ ବଡ କଥା ହେଲା ଯେମିତି କୁପୋଷଣରୁ ମୁକ୍ତି ବି ପାଇଛନ୍ତି, ବୋଲେ ଆମ ବହୁତ ଜାଗାରେ ମାଲନ୍ୟୁଟ୍ରିସନ ବଢି ବଢି ଚାଲୁଥିଲା, ସେଇଟା ବି ରିଡ୍ୟୁସ ହେଇଛି। ମ୍ୟାକ୍ସିମମ୍ ପିଲା ଯେତେବେଳେ ଆମର ମାଆମାନେ ପ୍ରଥମେ ଆମର ସେଣ୍ଟରକୁ ଆସିଲା ବେଳକୁ କୁପୋଷଣର ଶିକାର ହେଇକି ଅଛନ୍ତି, କିନ୍ତୁ ଆମ ପ୍ରେଜରେ ରହିଲା ପରେ ପ୍ରେଜେଣ୍ଟ ତିନି ମାସ ଚାରି ମାସ ରହିଲା ପରେ ତାପରେ ଧୀରେ ଧୀରେ କୁପୋଷଣ ରିଡ୍ୟୁସ ହେଉଛି, ସେଇଟା ହେଉଛି ଗୋଟେ ବଡ ମାନେ ଆମର ଅଧିକା ଫୋକସ୍ କରାହଉଛି। ଯାହା ସମସ୍ତ ସବୁଠୁ ଅଧିକା ଧନ୍ୟବାଦ ଦେବି ଆମର ଦିଦିମାନଙ୍କୁ, ସେମାନେ 8-9 ଘଣ୍ଟା ଯୋଉଠି ଆମର ପିଲାମାନଙ୍କୁ ରଖୁଛନ୍ତି, ତାଙ୍କର ଖାଇବା ପିଇବା ଟାଇମ୍ ଟେବୁଲ ସହିତ ତାଙ୍କର ଝାଡ଼ା ପରିଷ୍କାର ସବୁ କାମ କରୁଛନ୍ତି, ଆମେ ସବୁବେଳେ ଧନ୍ୟବାଦ ଦେବୁ। ଏତେ କମ୍ ଦରମାରେ ବି ତାଙ୍କୁ ରଖିକି ଆମେ ସେମାନେ ବହୁତ କାମ କରୁଛନ୍ତି, ସେଥିଲାଗି ସବୁ ପରୀକ୍ଷା ମାଆମାନଙ୍କ ପାଇଁ ଗୋଟେ କରତାଳି ଦିଅନ୍ତୁ, ସମସ୍ତଙ୍କୁ ଅନୁରୋଧ କରୁଛି। କେଉଁଝରରେ ଯେଉଁ 730 କ୍ରେଜ ଚାଲିଛି ବର୍ତ୍ତମାନ ତ ଏଇଟା କମା ଯାଇଛି, ମୁଁ ଚାହିଁବି ଯେତିକି ସେଣ୍ଟର ବି ଚାଲୁଛି ତାକୁ ପରୀକ୍ଷା ମାନେ ଭଲସେ ଧ୍ୟାନ ଦେଇକି ପିଲାମାନଙ୍କର ଯତ୍ନ ନିଅନ୍ତୁ, ଯୋଉଟାକି କୁପୋଷଣରୁ ମୁକ୍ତି ପାଇବା ସହିତ ଯୋଉ ମାଆମାନେ ଗୋଟେ କାମକୁ ଯାଇପାରିବେ, ନିଜର ଇନକମ୍ ସୋର୍ସ ରଖିବେ।
3: ଗୋଲାପୀ ନାୟକ, ଆଇ କମିଂ ଫ୍ରମ୍ ଆମୁଣି ଡିଷ୍ଟ କେଉଁଝର। ସମସ୍ତଙ୍କୁ ମତେ ଦେଖିକି ବହୁତ ଖୁସି ଲାଗୁଛି। ତ ପ୍ରଥମେ କହିବାକୁ ମୁଁ ଚାହିଁବି କି ତ ଏଇ ଯୋଉ ଆମର ଯୋଉ କ୍ରେଜ ଦ୍ୱାରା ଆମେ ବିଭିନ୍ନ ଉପକାର ବି ପାଇଛୁ, ଆଉ ଅନୁଭବ ବିଷୟରେ କ'ଣ କହିବି, ଆମକୁ ତ ମାଆ ମାନଙ୍କୁ ବହୁତ ଅନୁଭବ ହେଉଛି, କାହିଁକି ନା ଆମେ ଯେତେବେଳେ ଛୋଟ ଛୁଆଙ୍କୁ ଜନ୍ମ ଦେଇଛୁ ତ ଆମେ ତାର କ୍ୟାରିଟି ନେବା ପାଇଁ ଯୋଗ୍ୟ ନୁହଁ, ମାନେ ଆମେ କାହିଁକିନା ପୁଅର ଫ୍ୟାମିଲି, ତ ଛୁଆଙ୍କୁ ଯେତେବେଳେ ଆମେ ଭଲସେ ସ୍ୱାସ୍ଥ୍ୟ ସେବା ଏସବୁ ଦଉଛୁ ନା ଆମକୁ ଟିକେ କମି ଲାଗୁଛି। ତ ଏଇ ମୋବାଇଲ କ୍ରେଜ ଦ୍ୱାରା ଆମେ ଗୋଟେ ଶିଶୁକୁ ସୁସ୍ଥ ଖାଇବା, ସୁସ୍ଥ ଜୀବନ, ସୁସ୍ଥ ସମାଜ, ସୁସ୍ଥ ଶିକ୍ଷା ବି ଆମେ ଦେଇପାରୁଛୁ। ତ ଆମ ପରିବାରରେ ମୁଖ୍ୟତଃ 4 ଜଣ ସଦସ୍ୟ ଅଛନ୍ତି ଯିଏକି ମୋ ଶାଶୁ ଅପା ଶାଶୁ ମୋ ସ୍ୱାମୀ ଆଉ ମୁଁ ମୋ ସ୍ୱାମୀ ଏମିତିରେ ବି ପ୍ଲାଣ୍ଟ କାମରେ ଯାଆନ୍ତି ଛୁଆର ଡେଭଲପ୍ ଆଉ ଟିକେ ଭଲ ହେଲା କାହିଁକି ନା ମୋ ଛୁଆ ଏମିତିରେ ବି ଖାଉନଥିଲା ଭଲ ଖାଇବା ପାଇଲା ତାପରେ ଛୁଆକୁ ମୁଁ ଏବେ ବି କହୁଛି ମୋ ଛୁଆକୁ ବର୍ଷେ ହେଇଛି ବର୍ଷେ ବି ହେଇନି ମୋ ଛୁଆ ଦୁଇ ହାତ ଟେକିକି ତାଳି ପିଟୁଛି ଆଉ ମୋ ଛୁଆ ସବୁବେଳେ ଖୁସିରେ ବି ରହୁଛି ଆଉ ସେ କିଛି ମାନେ ଡେଭଲପ୍ ବି କରିଛି ସେ ଆଗ ଦୁଇ ହାତରେ ତାଳି ପିଟି ଶିଖିନଥିଲା ଦୁଇ ହାତରେ ତାଳି ପିଟୁଛି ତାପରେ ମାଛ କର କହିଲେ ମାଛ ଟୁଣରେ କରିଦଉଛି ବିଭିନ୍ନ ଟାଇପ୍ର ତାର ଡେଭଲପ୍ ହେଇଛି ତ ଆଜି ଆମର ଯୋଉ ଆରୋଗ୍ୟ ସ୍ୱାସ୍ଥ୍ୟ ବିକାଶ ଓ ଯତ୍ନ ଆମ ପଡ଼ିକା ଓ କାର୍ଯ୍ୟକ୍ରମର ପ୍ରଭାବ ଓ ଅନୁଭବ ଢେର ସାରା ହେଇଛି ତେଣୁକରି ମୁଁ ଏତିକି କହି ରଖୁଛି କି ଖାଲି ବାଉଁଶପାଳ ବ୍ଲକରେ ନୁହଁ ବାଉଁଶପାଳରେ ଆଉ ଯେତେଟା ବି ବ୍ଲକ ଅଛି ସବୁଠେ ଆମ ପଡ଼ିକାର ସ୍କୁଲ ହଉ ଆଉ ଆମ ପଡ଼ିକାର ସ୍କୁଲ ହେଇକି ବହୁତ ସାରା ଡେଭଲପ୍ କରୁ ଆଉ ବିଭିନ୍ନ ଟାଇପ୍ର ମା ମାନେ ଯୋଉ କାମରୁ ଯୋଉ ଥକାପଣ କିମ୍ବା ବିଭିନ୍ନ ଟାଇପ୍ର ସେ ଛୁଆଙ୍କୁ ନେଇକି ମାନସିକ ଚିନ୍ତା କିମ୍ବା ଶାରୀରିକ ଚିନ୍ତା କରୁଛନ୍ତି ତେଣୁକରି ସେ ଆଉ ଚିନ୍ତା କରିବା ଦରକାର ନୁହଁ
4: ମୋ ନାଁ ହଉଛି ନଳିତା ନାୟକ ମୋ ଘର ହାଟପଦା ମୋ ପରିବାରର ଚାରି ଜଣ ସଦସ୍ୟ ଅଛନ୍ତି ମୋ ଶାଶୁ ଶ୍ୱଶୁର ଅଧବୟସ୍କା ହେଇଗଲାଣି ସେମାନେ କାମ କରିପାରନ୍ତିନି ମୋ ସ୍ୱାମୀ ଦିନ ମଜୁରିଆ କରନ୍ତି ମୁଁ ଘରେ ଥାଇ ଛୁଆକୁ ବହୁତ ହଇରାଣ ହେଇକି ହଉଛି ଯେତେବେଳେ 7 ବର୍ଷ ହେଲା ମୁଁ କ୍ରିୟା ସେଣ୍ଟରରେ ଛାଡ଼ିଲି ଛୁଆକୁ ସେଇଠି ଛାଡ଼ିଲେ ବହୁତ ଭଲ କାମ କଲି ଆଉ ଛୁଆ ମୋର ସେଇଠି ଖାଦ୍ୟ ଖାଇଲା ମୁଁ କାମ କରିଯାଏ ମୁଁ ଠିକ୍ ଠିକ୍ ଟାଇମ୍ରେ ଛୁଆକୁ ଖୁଆଇପାରେନି ସେଇ କ୍ରିୟା ସେଣ୍ଟରରେ ମୁଁ ସେଇଠି ଛାଡ଼ିକି ଯେମିତି ଛୁଆ ଠିକ୍ ଟାଇମ୍ରେ ଖାଇଲା ଆଉ ଛୁଆର ପେଟ ଖରାପ ହେଲାନି କି ଦେହ ଖରାପ ବି ହେଲା ନାହିଁ
5: ଆମ ପଡ଼ିଆ କେନ୍ଦ୍ରର ଶିଶୁ ସହାୟିକା ଭାବରେ କାର୍ଯ୍ୟ କରୁଅଛି ମୁଁ ଛୋଟ ଛୋଟ ଛୁଆମାନଙ୍କ ପାଖରେ କାମ କରିବା ପାଇଁ କାମ କରୁଥିବାର ବହୁତ ଖୁସି ଅନୁଭବ କରୁଛି ମୁଁ ମଲ୍ଲି ଦେଉରୀ ମୋ ଗ୍ରାମ ଖଜୁରୀମୁଣ୍ଡି ମୋବାଇଲ କ୍ରେଜରେ 3 ବର୍ଷ ହେଲାଣି କାମ କରୁଛି ଆମ ସେଣ୍ଟରରେ 45 ଜଣ ଶିଶୁ ଆଡ଼ମିସନ କରାହେଇଛି ଏବେ ବର୍ତ୍ତମାନ 45 ଜଣରୁ 28 ଜଣ ଏବେ ଯାଇଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରକୁ ମୁଁ ଏତେ ମାନେ ଦୁର୍ବଳ ଥିଲି ଦିଦି ଏହି କାମ ନ କରିଥିବାରୁ ମୋର ଏତେ ପରିସ୍ଥିତି ଖରାପ ଥିଲା ଯେ ବହୁତ ଖରାପ ଦୁଃଖିତ ଥିଲା କହିଲେ ମୋ ଆଖିରୁ ଲୋଭ ଆସିଯିବ ଏବଂ ମୁଁ ଏଇ ଛୁଆମାନଙ୍କ ସହିତ ଖେଳକୁଦ କରି ମୋ ପାଖରେ 4ଟି ଛୁଆ ଅଛନ୍ତି ସେଇ ଛୁଆମାନଙ୍କୁ ମୁଁ କେମିତି ଖୁସି ପାଇଁ ବଡ଼ କରିବି ବୋଲି ମୁଁ ଚିନ୍ତାରେ ଭାଙ୍ଗି ପଡ଼ିଥିଲି ଯେହେତୁ ଆଉ ଯେତେବେଳେ ବଡ଼ ହେଲେ ସେତେବେଳେ ମୁଁ ସରକାରୀ ସ୍କୁଲରେ ଆଡ଼ମିସନ କରିପାରିଲି ଆଉ 10ମ ପରୀକ୍ଷା ଦେଲା ପରେ ଛୁଆଙ୍କ ଫେରି ସ୍କୁଲ ପଢ଼ିପାରିବେନି ସେଠି ଗୁଳିଗୁଳି ମଧ୍ୟ ଖାଇବାକୁ ପାଉଥିଲେ ଛୁଆମାନେ ଇନା ବର୍ତ୍ତମାନ ଏଇ ଆମ ପଡ଼ିକା ମୋବାଇଲ କ୍ରେଜରେ କାମ କରିଥିବାରୁ ମୁଁ ବଡ଼ ଝିଅକୁ 10ମ ପରୀକ୍ଷା ପାସ୍ କରି +2 ପାସ୍ କରି ଏନା ବର୍ତ୍ତମାନ ପରିସ୍ଥିତି ସେକେଣ୍ଡ ଇୟର ପଢ଼ୁଛି ଏବେ ବର୍ତ୍ତମାନ ମୋ ସାନ ଝିଅ 2 ନମ୍ବର 10ମ ପରୀକ୍ଷା ଦେଇଛି ଆଜି ଫର୍ମ ସିଏ ଅନଲାଇନ୍ରେ ଫର୍ମ ଫିଲଅପ୍ କରିଛି +2 ପଢ଼ିବ ଆଉ ଗୋଟିଏ ଝିଅ ସାନ ଝିଅ ହେଲା ମୋ ସ୍ୱାମୀ ଯେତେବେଳେ ଆମକୁ ଛାଡ଼ି ଚାଲିଗଲେ ସେତେବେଳେ 1 ବର୍ଷ ହେଇଥିଲା ତାକୁ ପୁଣି ମୁଁ କ'ଣ କରିବି ନ କରି ଭାଙ୍ଗି ପଡ଼ି ତାକୁ ପୁଣି ଭାଙ୍ଗି ପଡ଼ିଲେ ତ ହେବନି ସିଏ ପୁଣି ହ୍ୟାଣ୍ଡିକ୍ୟାପ୍ ଛୁଆ ହ୍ୟାଣ୍ଡିକ୍ୟାପ୍ ଗୋଟେ ପାପୁଲି ନାହିଁ ସେଥିପାଇଁ ସିଏ ହ୍ୟାଣ୍ଡିକ୍ୟାପ୍ ଛୁଆ ଆଉ ହେନେ ବି ମୁଁ ତା ମା ହିସାବରେ ବଡ଼ ମାନେ ସରକାରୀ ସ୍କୁଲରେ ଆଡ଼ମିସନ କରିଛି ତାର ବୟସ 8 ବର୍ଷ ଆଉ ଚତୁର୍ଥ ଶ୍ରେଣୀ ପାଠ ପଢ଼ୁଛି ଆଉ ଏମିତି କରିକି ଦୁଃଖ ସୁଖ କରି ଘର ମୁଁ ଚଳଉଛେ ଏତେ ପରିସ୍ଥିତି ଥିଲା ଆଗରୁ ଏ ବହୁତ ବଦଳିଛି ଏନା ବର୍ତ୍ତମାନ ପାଇଁ ମୁଁ ମୋ ସନ୍ତାନ 4ଟାକୁ ପୁଣି ନିଜେ ଦେଖୁଛି ଭଲ ଭାବରେ ଆଉ ପୁଣି ଆମର 28 ଜଣ ଶିଶୁକୁ ଆମ ପଡ଼ିକାରେ ଠିକ୍ସେ ଖେଳକୁଦ ଗୀତ ନାଚ ଏଇଆ ସବୁ କରୁଛୁ ଆଉ ମୁଁ 3 ବର୍ଷ ହେଲାଣି କାମ କରୁଛି
6: ମୁଁ ହେଉଛି ମୋବାଇଲ କ୍ଲାସ୍ରେ କାମ କରିବା ଭିତରେ 3.5 ବର୍ଷ ହେଇଗଲାଣି ତ ଏଇ 3 ବର୍ଷ ଭିତରେ ବହୁତ କିଛି ପରିବର୍ତ୍ତନ ଆସିଛି ଯେତେବେଳେ ଆମେ ହେଉଛି ପ୍ରଥମ ଯେତେବେଳେ ଜଏନ୍ କରିଥିଲୁ ଏଇ ପ୍ରୋଗ୍ରାମରେ ତ ସେତେବେଳେ ଆମେ ଦେଖିଲୁ ଯେ ଆମେ 20 ଛୁଆଙ୍କୁ ଆଡମିସନ କରିଥିଲୁ ତ 20 ଯେଉଁ ସେଣ୍ଟରକୁ ବି ଆମେ ଯାଇଛୁ ସେ ପିଲା ବହୁତ କାନ୍ଦୁଥିଲେ ତ ସେ କାନ୍ଦିବା ଭିତରେ ଆମକୁ ରାତିରେ ନିଦ ହୁଏ ସେ ଯୋଉ କାନ୍ଦଟା ରାତିରେ ହେଲେ ବି ଆମକୁ ମନେ ପଡ଼େ ଆଉ ସେ ଛୁଆ କାନ୍ଦୁଛନ୍ତି ତ ତାପରେ 15 ପରେ ଯୋଉ ଆମେ ଯୋଉ ସେଣ୍ଟରକୁ ବି ଯାଇଛୁ ସେ କାନ୍ଦଟା ମାନେ ବନ୍ଦ ହେଇଗଲା ତାପରେ ଆମକୁ ଖୁସି ଲାଗିଲା ଯାହା ହଉ ଆମ ଦିଦିମାନେ ମାନେ ବହୁତ ଚେଷ୍ଟା କରିଛନ୍ତି ଛୁଆମାନଙ୍କୁ ତାଙ୍କ କାନ୍ଦକୁ କେମିତି ବନ୍ଦ କରିବା ସେମାନେ ବହୁତ ଭଲ ଭାବରେ ମାନେ କରିପାରିବେ ତ ଏଇଟା ତ ହଉଛି ଆମ ଫ୍ରେଜର ଆମର ପରିବର୍ତ୍ତନ ବି ବହୁତ କିଛି ହେଇଛି ଯେମିତିକି ଆମେ ହଉଛି ଯୋଉଠିକି ବି ଯାଉ ଆମେ ତ ପୂର୍ବରୁ କାମ କରିଛୁ କିନ୍ତୁ ଏଠି ଯୋଉ କାମ କରିବା ଭିତରେ ଆମେ ବହୁତ କିଛି ଶିଖିଛୁ
7: ମୁଁ ପୁଲି ମଞ୍ଜିରେ କାମ କରେ ଜଙ୍ଗଲରୁ କାଠ କୁଟେଇକି ପରିବାର ଚଳେ
8: କିଏ ରଖିବାକୁ ଲୋକ ହଉନଥିଲେ କୁଡ଼ିଆ ରହିଯାଉଛି କେତେବେଳେ କୁଆଡ଼େ ପଳଉଛି ତ ମୁଁ ଯେଥରେ ପଳେଇଥିଲା ତ ମୁଁ ତାକୁ ବହୁତ ଖୋଜି ଖୋଜି ମାନେ ସେଥିରେ ସମସ୍ତେ ଟେନସନ୍ରେ ପିଲା ବୋଧେ ହଜିଗଲା
9: ମୋ ଛୁଆ ହଉଛି କିଶୋର ବଡ଼ ମାନେ ହଉଛି ଏଇଠୁ ବାହାରିଲେ ଯେମିତି ସ୍କୁଲରେ ମୁଁ ଦେଇକିରି ତାକୁ ଟିକେ ଭଲସେ ପାଠ ପଢ଼େଇବି ଘରେ ତ ଆମେ ଏତେ ଖାସ୍ ଦେଇପାରୁନୁ ଆମେ ହଉଛି ଘରେ କିଶ ଶାଗଟେ ଆଜି ଆଉ ଟିକେ ପନିପରିବା ଟିକେ ଏମିତି ଦେଇପାରୁ
10: ଯେତେବେଳେ ପ୍ରେଜ ସେଣ୍ଟର ହେବ ବୋଲି ମିଟିଂ ହେଲା ମୁଁ ବି ସେଇ ମିଟିଂରେ ପ୍ରେଜେଣ୍ଟ ଥିଲି ଟିକେ ଏଜ୍ର ଛୁଆମାନଙ୍କୁ ନେଇକି ପ୍ରେଜ ସେଣ୍ଟର ଚାଲିବ ମୁଁ ଗୋଟେ ସୁପରଭାଇଜର କାମ କରେ ତାକୁ ନେଇକି ସବୁ ଗାଁ ଯିବା ସବୁ ସ୍କୁଲକୁ ବୁଲିବା ମୋତେ ବି ପସିବୁଲ ହଉନଥିଲା ଯେତେବେଳେ କହିଲେ ମୁଁ ପୁରା ଖୁସି ହେଇଗଲି ଯାହା ହଉ ମୋ ଛୁଆକୁ ବି ମୁଁ ସେଇଠି ଦେଇକି ହଉଛି ମୁଁ କାମ କରି ଯାଇପାରିବି
11: ସବୁଠୁ ବଡ କଥା ହେଲା ମା ମାନେ ପ୍ୟାରେଣ୍ଟସ ମାନେ ଏବେ ଜାଣିଲେଣି ଯେ ଗୋଟେ ଏଇ ଯୋଉ ମନ୍ଥଲି ୱିମେନ୍ ନେବା ଆଉ ଠିକରେ ଖାଦ୍ୟ ଖାଇବା ଖାଦ୍ୟରେ କେମିତି ଆମେ ଡାଇଭର୍ସିଟି ଡାଏଟରି ଡାଇଭର୍ସିଟି ଏସବୁ ବିଷୟରେ ଲୋକମାନେ ଧୀରେ ଧୀରେ ବ୍ୟବହାର ହେଲେଣି ଯୋଉଟା ଗୋଟେ ଭଲ ସୋସିଆଲ ଇମ୍ପାକ୍ଟ ପକାଉଛି
12: ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ନମସ୍କାର।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଏତିକିରେ ଶେଷ ହେଲା।

ଶ୍ରୋତାବନ୍ଧୁମାନଙ୍କୁ ପୁନଃସ୍ମରଣ କରିଦେଉଛୁ, ଆଜି ରାତି 8ଟାରେ ପ୍ରଚାର କରିବୁ ଚଳଚ୍ଚିତ୍ରର ଗୀତ, ଏବଂ ରାତି 8:15ରେ ସପ୍ତାହର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀ।

0: ଆକାଶବାଣୀ କେନ୍ଦୁଝର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ, ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଥିଲେ।
2: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଙ୍କ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଙ୍କ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓନେ ବିଭିନ୍ନ
1: ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ May 22 ଏବଂ 27 ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34-38 ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି 5 ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର 1075 କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା CDCକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତ ମାସ 24 ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତ ମାସ 29 ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି, ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 4 ଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନୱାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓଁ କେ ସ୍ୱପ୍ନୋ କୋ ପଙ୍କ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓଁ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓଁ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ।

0: ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ଼ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ଼ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। UPI କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ CBSE ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ ଭିଡ଼ିଓକୁ ଦେଖିବାକୁ CBSE ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8ଟି ବିଭାଗର 9ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦିଆରବ, ଦକ୍ଷିଣ ଆଫ୍ରିକା, UAE ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
1: ରାଷ୍ଟ୍ରପତି ଆସିବେ ରାଇରଙ୍ଗ, ଆଉ ତାଙ୍କର ଶ୍ୱଶୁର ଘର ପାହାଡ଼ପୁର, ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ଆମର ମାନନୀୟ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ। ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
0: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃତ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 900।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ମା ଯାହାର ସାହା, ଗୀତଟି ମିଳିତ କଣ୍ଠରେ ଗାଇଛନ୍ତି ଦେବାଶିଷ ଶ୍ରୀକାନ୍ତ ତୃପ୍ତି ଦାସ ଏବଂ ସାଥୀ। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ପୁଲିସ
1: ମିସ୍ ସୀମା
0: ଆଜ୍ଞା
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
0: କାହିଁକି କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟ ରେ ଅଛନ୍ତି
0: ଡିଜିଟାଲ ଆରେଷ୍ଟ
1: 1,00,000 ଦିଅନ୍ତୁ ବଞ୍ଚିଯିବେ
0: ଏତେ ଟଙ୍କା
1: ଆଚ୍ଛା ଠିକ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
0: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସରିଛି ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍ ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ ପୁଲିସ ବ୍ୟାଙ୍କ RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ
2: ହେଲୋ ମମ୍ମା
0: ହାଇ
3: RBI କହେ
0: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି ଯଥା ଯୁକ୍ତ 2 ବିଜ୍ଞାନ ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ ଯୁକ୍ତ 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ MSW MFC ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICT ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA MCA BBA BCA ରେ ନାମଲେଖା ମଧ୍ୟ ଚାଲୁଅଛି ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ
5: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ AEDP ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ

କିନ୍ତୁ ଯୁବବନ୍ଧୁ, ବର୍ତ୍ତମାନର ପରିବେଶ ପରିସ୍ଥିତିର ସଫଳ ମୁକାବିଲା କରିବା ଆମ ପାଇଁ ଏକ ଆହ୍ୱାନ ନିଶ୍ଚୟ। ଗରମ, ଗୁଳୁଗୁଳି ଓ ଖରାତାତି ଦାଉରୁ ରକ୍ଷା କରିବା ପାଇଁ କେତେକ ପଦକ୍ଷେପ ନେବା ନିହାତି ଜରୁରୀ। ବିଭିନ୍ନ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼େ ନିଶ୍ଚୟ। ଚାଲି ଚାଲି ଯାଉଥିବା ବାଟିମାନଙ୍କର ନିଶ୍ଚୟ ପାଣିର ଆବଶ୍ୟକତା ପଡ଼ୁଥିବ। ତେଣୁ ଯୁବବନ୍ଧୁ, ଆସନ୍ତୁ ନା ଛକ ସ୍ଥାନମାନଙ୍କରେ ଜଳଛତ୍ରଟିଏ ଖୋଲି ଥଣ୍ଡା ପାନୀୟ ଜଳଟିକୁ ଯୋଗାଇ ଦେବା ସେମାନଙ୍କୁ।

ଖାଲି ମଣିଷ ସମାଜ ଖରାର ପ୍ରବଳ ତାତିରେ କଷ୍ଟ ଭୋଗୁଛନ୍ତି କିମ୍ବା ବାହାରକୁ ଆସିବାର ଅଛି ତାହା ନୁହେଁ ଶ୍ରୋତାବନ୍ଧୁ। ପଶୁପକ୍ଷୀମାନେ ମଧ୍ୟ ସେ ତାତିରୁ ନିସ୍ତାର ପାଉନାହାନ୍ତି, ସେମାନେ ଆମଠାରୁ କିଛି ବି କଷ୍ଟ କମ୍ ପାଉନାହାନ୍ତି। ଆମର ହେଲେ ଘର ଅଛି, ଘରେ ଗରମରୁ ରକ୍ଷା ପାଇବା ପାଇଁ ପ୍ରତିକାର ସ୍ୱରୂପ ପଙ୍ଖା, କୁଲର ବା ଏସିର ବ୍ୟବହାର କରିପାରୁଛନ୍ତି, କିନ୍ତୁ ସେମାନେ ତେଣୁ ତାଙ୍କ ପାଇଁ କିଛି ନହେଲେ ତାଙ୍କ ଚରାଭୂଇଁ ବା ରାସ୍ତାକଡ଼ମାନଙ୍କରେ ଜଳର ବ୍ୟବସ୍ଥା କରନ୍ତୁ ନା। କିଛି କିଛି ଉଚ୍ଚସ୍ଥାନରେ ପକ୍ଷୀମାନଙ୍କ ପାଇଁ ପାତ୍ରରେ ପାଣିର ବ୍ୟବସ୍ଥା କରାଯାଇପାରିବ ନିଶ୍ଚୟ।

ଖାଲି ନୁହେଁ ସେତିକି ନୁହେଁ ଯୁବବନ୍ଧୁ, ବିଭିନ୍ନ କାମରେ ଆମେ ବାଇକ୍ ଯୋଗେ, ସାଇକେଲ ଯୋଗେ ବା ଚାଲି ଚାଲି ଯିବା ଆସିବା କରୁଛନ୍ତି। ବେପରୁଆ ମନୋଭାବ ହେଉ ଅବା କାର୍ଯ୍ୟର ବ୍ୟସ୍ତତା ଆଳରେ ଆମେ ପ୍ରବଳ ଖରାରେ ଯିବା ଆସିବା କରୁ ବା ବିଭିନ୍ନ କାର୍ଯ୍ୟ କରୁ, କିନ୍ତୁ ମନେ ରଖିବା ଉଚିତ ଯେ ଆମେ ବିପଦମୁକ୍ତ ହେଲେ ପରେ ବରଂ ହେଉ ସେ କାର୍ଯ୍ୟ ଆମେ କରିପାରିବା। ତେଣୁ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ନଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ସେ କାର୍ଯ୍ୟ କରନ୍ତୁ।

ସବୁପରେ ଆଉ ଗୋଟିଏ ସୁନ୍ଦର କଥା, ଏ ସମୟରେ ଆମ୍ବ, ପଣସ, ଲିଚୁ ଆଦି ଅନେକ ଫଳ ପାଚିଥାଏ। ତାକୁ ଆମେ ଖାଇଥାଉ ଅତି ଆନନ୍ଦରେ। କିନ୍ତୁ ଯୁବବନ୍ଧୁ ସେ ଫଳର ମଞ୍ଜିକୁ ପାଖରେ ସାଇତି ରଖି ଯୁଆଡ଼େ ଯାଉଛନ୍ତି, ରାସ୍ତାକଡ଼ରେ ସେ ମଞ୍ଜିକୁ ନେଇ କିଛି ନହେଲେ ଫିଙ୍ଗି ଦିଅନ୍ତୁ ନା। ପହିଲି ଆଷାଢ଼ର ବର୍ଷା ପାଣିର ସ୍ପର୍ଶରେ ସେଥିରୁ ଗଜା ହୋଇ ନୂତନ ଗଛଟିଏ ଜନ୍ମ ନେବ। କିଛି ଦିନ, ମାସ ବା ବର୍ଷ ପରେ ସେହି ଗଛଟି ପରିବେଶକୁ ସ୍ୱଚ୍ଛ କରି ନିଦାଘର ତାତିକୁ କମାଇଦେବ, ବର୍ଷାର ଆଗମନକୁ ସ୍ୱାଗତ କରିବ, ଫୁଲ ଫଳରେ ଭରପୁର ହୋଇ ମାନବ ସମାଜର କଲ୍ୟାଣ କରିବ, ଏଥିରେ ସନ୍ଦେହ ନାହିଁ।

6:02 ପ୍ରସାର କରିବୁ ବନ ସୁରଭି। ଏଥିରେ ଶୁଣିବେ ଜୁଆଙ୍ଗ ଗୀତ, ପରିବେଷଣ କରିବେ ଅଭିମନ୍ୟୁ ଜୁଆଙ୍ଗ ଏବଂ ସାଥୀ। 6:10 ରାମଚରିତ ମାନସ, 6:30 ଉଦୟ ଭାରତ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:00 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ କୃଷକର ଉନ୍ନତିରେ କେଭିକାର ଭୂମିକା, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ସୁକାନ୍ତ କୁମାର ସାହୁଙ୍କ ସହିତ।

ରାତି 8ଟାରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 8:15 ସାପ୍ତାହିକ ନମସ୍କାର କେନ୍ଦୁଝର। ରାତି 9:15 ଚିତ୍ରଲୋକ ଏବଂ 9:30 ଛାୟା ଗୀତ ରିଲିକରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବାରୁ। ରାତି 10ଟାରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସର।

0: ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରେଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ।

0: ବିଶ୍ୱ ରକ୍ତଦାତା ଦିବସ ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ରକ୍ତଦାନ ଶିବିର ଆୟୋଜନ କରି ଲୋକଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇବେ। ସରକାରୀ ସ୍ତରରେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯିବ। ତେବେ ଶତାଧିକ ଥର ରକ୍ତଦାନ କରି ପୁରସ୍କୃତ ହୋଇଥିବା ରକ୍ତଦାତା ଡକ୍ଟର ବଦ୍ରୀ ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ ଆସନ୍ତୁ ତାଙ୍କରି ମୁହଁରୁ ଶୁଣିବା।
1: ରକ୍ତଦାନ ମହାପୁଣ୍ୟ। ଏମିତି ଅନେକ ବର୍ଷ ତଳେ ଯେତେବେଳେ ଲୋକମାନେ ରକ୍ତ ଦେବା ପାଇଁ ପ୍ରସ୍ତୁତ ନଥିଲେ, ସେତେବେଳେ ରିକ୍ସାବାଲା ଟ୍ରଲିବାଲା ସାଧାରଣ ରୋଗୀମାନଙ୍କ ପାଇଁ ହସ୍ପିଟାଲ ଦ୍ୱାରା 20 ଟଙ୍କା ପାଇଁ ରକ୍ତ ଦେବା ପାଇଁ ଶୋଇଯାଉଥିଲା। ସେ ଭାବୁଥିଲା ଏଇଥିରେ ମୋ ପରିବାର ଆଜି ଚଳିଯିବ। ସେ ପରିସ୍ଥିତି ଯେତେବେଳେ ଅତିଶୟ ହେଲା, 1975 ମସିହାରେ କେନ୍ଦ୍ର ସରକାର ସ୍ଥିର କଲେ ଯେ ଏଇ ସ୍ୱେଚ୍ଛାସେବୀମାନଙ୍କୁ ଡାକିବା ଏବଂ ଆମେ ତାକୁ ଯେମିତି ହେଲେ ରକ୍ତଦାନଟାକୁ ଗୋଟେ ସ୍ୱେଚ୍ଛାସେବୀ ମାଧ୍ୟମରେ କରିବା। ଏବଂ 1975 ମସିହାରୁ ସେଇଟା ବଢ଼ିଲା। ଏବଂ ମୋର ସୌଭାଗ୍ୟ ଯେତେବେଳେ ମତେ ମାତ୍ର 17 ବର୍ଷ, ମୋର ଜୀବନର ପ୍ରଥମ ରକ୍ତଦାନ। ସେତେବେଳେ ରକ୍ତଦାନର ସମୟ 18 ବର୍ଷରୁ ଥିଲା 50 ବର୍ଷ, ଆଉ ସେତେବେଳେ ରକ୍ତଦାନ ଆରମ୍ଭ ହେଲା। ଆସ୍ତେ ଆସ୍ତେ ସାଧାରଣ ଲୋକମାନଙ୍କୁ ଆମେ ରକ୍ତ ଦେବା ପାଇଁ ମୋଟିଭେଟ୍ କଲୁ। କଲେଜ ପିଲାମାନଙ୍କୁ ସାଙ୍ଗରେ ନେଲୁ, ଯେଉଁମାନେ ଜଷ୍ଟ ଗ୍ରାଜୁଏଟ୍ ପାସ୍ କରୁଥିଲେ ତାଙ୍କୁ ନେଇକି ଆମେ ରକ୍ତ ଦେବାର କାର୍ଯ୍ୟକ୍ରମ ଆରମ୍ଭ କଲୁ। ଏବଂ ଯେତେବେଳେ ମୋର ଜୀବନର ଅନେକ ରକ୍ତଦାନ କରିଛି, ମୁଁ 163 ରକ୍ତଦାନ କରିଛି, କିନ୍ତୁ ମୋ ଜୀବନର ସବୁଠୁ ଚିତ୍ତାକର୍ଷକ ରକ୍ତଦାନ ହେଇଥିଲା ଯେତେବେଳେ ମହାବାତ୍ୟା ଏରସେମାରେ 1969 ମସିହାରେ ମୁଁ ଏକକାଳୀନ ଗୋଟେ ୟୁନିଟ୍ ଦେବା କଥା, ଏକକାଳୀନ ଗୋଟେ ସମୟରେ 3 ୟୁନିଟ୍ ଦେଇଥିଲେ। ଜଣେ ବୁଢା ଲୋକଙ୍କର ଆବଶ୍ୟକ ପଡ଼ିଥିଲା ଏରସେମାରେ। ଏବଂ ପରବର୍ତ୍ତୀ ଅବସ୍ଥାରେ 2001 ଗୁଜୁରାଟର କଚ୍ଛରେ ସେତେବେଳେ ରକ୍ତଦାନ କଲି, ଏବଂ ତାଠାରୁ ଅଧିକ ମର୍ମସ୍ପର୍ଶୀ ଥିଲା ମୋର ରକ୍ତଦାନ ଯେତେବେଳେ ନେପାଳ 2015 କାଠମାଣ୍ଡୁ ଏପ୍ରିଲରେ ଭୟାବହ ଭୂମିକମ୍ପ ହେଲା, ସେତେବେଳେ ରକ୍ତଦାନ କଲି। ଏଇ ଯୋଉ ରକ୍ତଦାନ କରିବାର ସୀମା 18 ବର୍ଷରୁ ସରକାର ବଢ଼େଇଲେ 65 ବର୍ଷ। ଏଇ 18 ବର୍ଷରୁ 65 ବର୍ଷ ବଢ଼େଇବା ଦ୍ୱାରା ମୋର ସୁଯୋଗ ମିଳିଲା, ମୁଁ ଶତକ ରକ୍ତଦାତା ହେଇପାରିଲି। ଏବଂ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ 100ରୁ ଅଧିକା ହେଇକି ମୁଁ 163ରେ ପହଞ୍ଚି ପାରିଲି। ଏବଂ ସାଧାରଣ ରକ୍ତଦାତା ଜାଣିବା ଦରକାର ଯେ ଆମେ ଯୋଉ ରକ୍ତ ଦଉଛେ, ଆମ ଦେହରେ ଯୋଉ ଶୂନ୍ୟତା ସୃଷ୍ଟି ହେଉଛି, ସେ ସମୟରେ ଯୋଉ ଶୂନ୍ୟତା ସୃଷ୍ଟି ହେଉଛି, ଯୋଉ ୟୁନିଟ୍ ଆମର ଯାଉଛି, ସେଇ ୟୁନିଟ୍ଟା ମାତ୍ର 7 ମିନିଟ୍ରେ ଗ୍ୟାପ୍ ଫିଲ୍ଅପ୍ କରୁଛି। ଆମେ ସେଇ ରକ୍ତର ଯୋଉ ଧାରାଟା ଯୋଉ ଶିରାରୁ ସେ ନେଉଛନ୍ତି, ସେ ଶିରାର ଯୋଉ ଜଏଣ୍ଟଟା ମାତ୍ର 7 ମିନିଟ୍ରେ ଫୁଲ୍ ହେଉଛି, କିନ୍ତୁ ଆମକୁ ତାକୁ ପରିପୃଷ୍ଟ ହେବା ପାଇଁ ମାନେ ଭିଟାମିନ୍ ଯୁକ୍ତ ହେବା ପାଇଁ ତାକୁ ଲାଗୁଛି ପାଖାପାଖି 3 ମାସ। ତେଣୁ ଆମେ ରକ୍ତଦାନଟାକୁ ସୀମା ରଖାଯାଇଛି, 3 ମାସରୁ 4 ମାସ ଭିତରେ ଜଣେ ରକ୍ତଦାନ କରିବ। କିନ୍ତୁ 18 ବର୍ଷରୁ 65 ବର୍ଷର କଥା ରହିଛି, ତା ଦେହରେ ରହିଛି ବିଶେଷ ଭାବରେ ଗୋଟେ ଓଜନର ଜାଗା ଯୋଉଟାକି 50 କେଜି ହେବା ଦରକାର। ପ୍ରାୟତଃ ଝିଅମାନେ ପ୍ରାୟ ସେ କମ୍ ଦିଅନ୍ତି, କାରଣ ସେମାନଙ୍କର ଓଜନ 50 କେଜି ପ୍ରାୟ ହୁଏ ନାହିଁ, 45-48 ଭିତରେ ବହୁତ ଝିଅ ରହିଯାନ୍ତି। ଏବଂ ତାଠାରୁ ବଡ଼ ଜିନିଷ ହେଇଛି ଯେ ବର୍ତ୍ତମାନ ସାଧାରଣ ଭାବରେ ଲୋକ ଜାଣିନାହାନ୍ତି, ଜାଣିବା ଆବଶ୍ୟକତା, ଯେ ଆମର ହେମୋଗ୍ଲୋବିନ୍ଟା ସେ ସଂଖ୍ୟାଟା ଆମର ରହିବା କଥା ମିନିମମ୍ 12। ଯଦି 12ରୁ କମ୍ ଅଛି ଆମେ ରକ୍ତ ଦେଇଛେ ଏବଂ ବାଇଚାନ୍ସ ଆମର ଗୋଟେ ଆକ୍ସିଡେଣ୍ଟ ହେଇଛି କି ଅସୁବିଧା ହେଇଛି, ଆମ ପାଇଁ 1% ମାଇନସ୍ ହେଇଗଲେ ଆମ ଦେହରେ ହେମୋଗ୍ଲୋବିନ୍ ସଂଖ୍ୟାଟା 11କୁ ପଳେଇ ଆସିବ। ତେଣୁ ପ୍ରାୟ ଯେଉଁମାନେ ରକ୍ତ ଦିଅନ୍ତି, ମୁଁ ତାଙ୍କୁ ନିହାତି ନିବେଦନ କରିବି ଯେ ସେ ପୁହନ୍ତୁ ବା ଝିଅନ୍ତୁ, ଚିନ୍ତା କରନ୍ତୁ 12% ଯେମିତି ହେଲେ ତାର ହେମୋଗ୍ଲୋବିନ୍ ଥିବା ଦରକାର। ସେଥିଲେ କଣ ହବ ନା ଆପଣଙ୍କର ରକ୍ତ ଆପଣ ଜମା ଦୁର୍ବଳ ହେବେ ନାହିଁ, ଏବଂ ରକ୍ତ ଦେଲେ ଜଣେ ଦୁର୍ବଳ ହୁଏ ନାହିଁ, ଏହାର ଯଦି ପ୍ରମାଣ ଯଦି କୁହାଯାଏ ତାହେଲେ ଓଡ଼ିଶାରେ ମୁଁ ଯେତେବେଳେ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲି ସେତେବେଳେ ପ୍ରମାଣ ହେଇଥିଲା ଯେ କ୍ରମାଗତ ରକ୍ତଦାନ କରିବା ଦ୍ୱାରା ମୋର ଆଜି ପର୍ଯ୍ୟନ୍ତ ବ୍ଲଡ୍ ପ୍ରେସର ହେଇନାହିଁ କି ଡାଇବେଟିସ୍ ହେଇନାହିଁ, ଅଥଚ ମୋତେ 68+ ବୟସ ହେଲାଣି। ମୁଁ ଯେହେତୁ କ୍ରମାଗତ ରକ୍ତଦାନ କରୁଛି, ମୁଁ ସବୁବେଳେ ସତେଜ ଅଛି, ମୁଁ ଦୌଡ଼ୁଛି, ମୁଁ ଏଯାଏ ମୁଁ ଅନୁଭବ କରୁଛି ଯେମିତି ମୁଁ 50 ବର୍ଷର ଯୁବକଟିଏ। ତେଣୁ ରକ୍ତଦାନ ଯେଉଁମାନେ କରୁଛନ୍ତି, ସେଇ ଦାନଟା ସାଧାରଣ କଥା ନୁହେଁ। କୋଉ ଜନ୍ମର ପୁଣ୍ୟ ଥିଲେ ଜଣେ ଜଣକୁ ରକ୍ତ ଦେବ, ଜଣେ ଜଣଙ୍କର ଜୀବନ ବଞ୍ଚେଇବ। ତେଣୁ ଆମେ ଯାହାକୁ ବଞ୍ଚେଇଲେ ସେ ଲୋକ ହୁଏତ ଆମକୁ ଚିହ୍ନି ନପାରେ, କିନ୍ତୁ ଆମକୁ ସେ ଯୋଉ ଆନନ୍ଦ ଲାଗିଲା, ଆମକୁ ଯୋଉ ସେ ଯୋଉ ନୈସର୍ଗିକ ସୁଖ ଲାଗିଲା, ଆମେ ଠାକୁର ଦର୍ଶନ କଲେ ଯୋଉ ସୁଖ, ଜଣକୁ ରକ୍ତଦାନ ଦେଇକି ସେ ଯୋଉ ଆତ୍ମତୃପ୍ତି ମିଳେ, ସେ ସୁଖ ତା ସହିତ ମଧ୍ୟ ସମାନ ବୋଲି ଆମେ ବିବେଚନା କରୁ। କାରଣ ଆପଣ ଦେଖନ୍ତୁ, ଯୋଉ ଲୋକର ଆବଶ୍ୟକତା ରକ୍ତ ଅଛି, ସେ ରୋଗୀର ଆକ୍ସିଡେଣ୍ଟରେ ମୁଁ ବହୁତ ଲୋକଙ୍କୁ ରକ୍ତ ଦିଏ, ଅନେକ ଥାଲେସିମିଆ ପେସେଣ୍ଟକୁ ରକ୍ତ ଦଉଛି, ଅନେକ କର୍କଟ ରୋଗୀ ଯୋଉମାନଙ୍କ ଦରକାର ତାଙ୍କୁ ରକ୍ତ ଦଉଛି, ସେମାନଙ୍କ ମୋର ଯୋଉ ହସ, ମତେ ଲାଗେ ସେ ହସ ମୋ ପିଲାଙ୍କ ପାଇଁ ଗୋଟେ ଆଶୀର୍ବାଦ ହେଇଯାଏ। ଏବଂ ଯୁବକମାନେ ସେଥିପାଇଁ ଅଧିକରୁ ଅଧିକ ଏଥିପାଇଁ ଆସିବା ଦରକାର, କାରଣ ଆମେ ଯଦି ଏ ବୟସରେ ମଧ୍ୟ ରକ୍ତ ଦେବାକୁ ଆଗ୍ରହ ରହିଛି, ଯୁବକମାନେ 18 ବର୍ଷକୁ ଅତିକ୍ରାନ୍ତ କରୁଛନ୍ତି, ସେମାନେ ଯଦି ରକ୍ତ ଦେବା ଆରମ୍ଭ କରିବେ, ସେମାନଙ୍କୁ ଜୀବନରେ କେବେ ବଡ଼ ରୋଗ ହେବ ନାହିଁ, ସେ ସବୁବେଳେ ନିରୋଗୀ ରହିବ ବୋଲି ମାନେ ମୁଁ ନିହାତି ଭାବରେ ଆଶା ରଖୁଛି। ଆଉ ଆମେ ସାଧାରଣ ଭାବରେ ଯଦି ଆମେ ବିଚାର କରିବା, ଦେଖନ୍ତୁ ତା ଭିତରେ ମଧ୍ୟ ଦୁଃଖ ରହୁଛି, ଜଣେ ଲୋକ ଆଶା କରୁଛି ଯେ ବ୍ଲଡ୍ ଟିକେ ଆମର ଦରକାର, ଆମେ ବୟସ୍କ ଲୋକ, ଆମେ ତାକୁ ବ୍ଲଡ୍ ଟେ ଦଉଛେ, ଯେ ଆମେ ଯେତେବେଳେ ବ୍ଲଡ୍ ଟି ଦାନ ଦେଲେ ଆମେ ରକ୍ତ ଦଉଛେ, ତା ବଦଳରେ ଆମେ କେବେ ଟଙ୍କାଟେ ବି ନେଇ ନାହିଁ ନା। ରକ୍ତଦାନ ଶିବିର ହଉଛି, ଆପଣ ଦେଖନ୍ତୁ ରକ୍ତରେ ପଇସା ପତ୍ରର ବ୍ୟବସାୟ ହୁଏ ନାହିଁ, କିଏ ରକ୍ତ ଦେଲେ କାହାର 5 ଟଙ୍କା ନିଏ ନାହିଁ, କିନ୍ତୁ ସେ ଚାହେଁ ଯେ କାହାର ଗୋଟେ ଖୁସି, କାହାର ଗୋଟେ ହସ, ନହେଲେ କୃତଜ୍ଞତାର ପଦେ ଶବ୍ଦ। ଆଜିକାଲି କିନ୍ତୁ ହେଇଛି କଣ ନା, ଆମେ ଯାହାକୁ ରକ୍ତ ଦଉଛୁ ଲକ୍ଷ୍ୟ କରୁଛୁ, କିଛି କିଛି ଲୋକ ଏତେ ସ୍ୱାର୍ଥପର ହେଇଛନ୍ତି, ରକ୍ତ ମୁଁ ଦେଲି ମନେକର କି ଜଣେ କେବେ ଯୁବକକୁ ଆମେ ଗୋଟେ ଇନ୍ସପାୟାର କରି ତାକୁ ଦେଲୁ, କିନ୍ତୁ ସେ ତା ରକ୍ତଟି ଦଉଛି, ତା ପାଖକୁ ସେ ବୟସ୍କ ଲୋକଟି ସୁସ୍ଥ ହଉଛି, ଯଦି ପଦେ ଖାଲି କହନ୍ତା ବାପାରେ ତୋ ରକ୍ତ ମତେ ଜୀବନ ଦେଲା, ଏଇ ଯୋଉ କୃତଜ୍ଞତାଟା ତାକୁ ଆହୁରି ବଡ ଲାଗନ୍ତା, ତା ମନରେ ଗୋଟେ ନୂଆ ଅନୁମାଦାନ ଆସନ୍ତା, ଏଇଟା ଗୋଟେ ଅଭାବ ରହୁଛି। ଆଉ ଆଜିକାଲି ଲୋକ ପ୍ରାୟତଃ ବି ହେଲେଣି, ଅନେକ ଲୋକ ଯୋଉମାନେ ଯଦି ଆମେ କହିବା ଧନିକ ଶ୍ରେଣୀର ଲୋକ, ବ୍ୟବସାୟିକ ଲୋକ, କିଛି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଘରର ପରିବାର ଲୋକ ରକ୍ତ ଦେବାକୁ ପ୍ରସ୍ତୁତ ନୁହନ୍ତି। ନିଜ ବାପ ପାଇଁ ପୁଅ କହୁଛି ଯେ ମୁଁ କେବେ ଦେଇନାହିଁ, ଏମିତିକି ନିଜ ସ୍ତ୍ରୀ ପାଇଁ ତା ସ୍ୱାମୀ କହୁଛି ମଉସା ମତେ ଭାରି ଡର ମୁଁ କେବେ ଦେଇନାହିଁ। ଚିନ୍ତା କରନ୍ତୁ, ଯଦି ତମେ ତମର ସ୍ତ୍ରୀ ପାଇଁ ଦଉନାହ, ତମେ ତମର ବାପା ପାଇଁ ଦବାକୁ ପ୍ରସ୍ତୁତ ନାହ, ତାହେଲେ ମୁଁ କାହିଁକି ତମକୁ ରକ୍ତଟେ ଦେବି। ତେଣୁ ବେଳେବେଳେ ମଧ୍ୟ ଯୁବ ଗୋଷ୍ଠୀ ଭିତରେ ଏଇ ଦୁଃଖ ମଧ୍ୟ ଆସୁଛି। ତେଣୁ ଆମେ ନିବେଦନ କରିବା ସମସ୍ତଙ୍କୁ ଯେ ପ୍ରଥମେ ଯଦି ନିଜେ ରକ୍ତ ଥରେ ଦେଇନଥିବା, କାଲି ଯଦି କୌଣସି ଆକ୍ସିଡେଣ୍ଟ ହେଲା, ନିଜ ରାସ୍ତାରେ ସ୍ତ୍ରୀଟି ପଡ଼ିଗଲା, ଯଦି ବାପାର ହଠାତ୍ ଦେହ ଖରାପ ହେଇଗଲା କି ମା ହଠାତ୍ ଆଫେକ୍ଟ ହେଇଗଲା, ଯୋଉ ବ୍ଲଡ୍ ଦେବାକୁ ପଡିବ, ଯଦି ଆମର ଅଭିଜ୍ଞତା ନଥିବ ତାହେଲେ ଆମର କେବେ ସେ ବିଷୟ ହବ ନାହିଁ। ତେଣୁ ରକ୍ତଦାନ ଯୁବକ ମାନଙ୍କୁ ମୋର ନିବେଦନ, ରକ୍ତ ଦିଅନ୍ତୁ, ମହାପୁଣ୍ୟ କରନ୍ତୁ। କିଏ କଣ କହୁଛି ନ କହୁଛି ବଡ କଥା ନୁହେଁ, ଆଗେଇ ଯାଆନ୍ତୁ, ସେ ରକ୍ତଦାନର ଆନନ୍ଦରେ ଉତ୍ଫୁଲ୍ଲିତ ହୁଅନ୍ତୁ। ଠାକୁର ଦର୍ଶନ କଲାବେଳେ ଯୋଉ ଆନନ୍ଦ, ତାଠୁ ଆହୁରି ଆନନ୍ଦ ଉପଲବ୍ଧି କରନ୍ତୁ। ଦେଖିବେ ଆପଣଙ୍କର ଦେହ ସୁସ୍ଥ ରହିବ, ନିଶ୍ଚୟ ନିରୋଗୀ ରହିବେ।

ଶୁଣୁଥିଲେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିବା ରକ୍ତଦାତା ଡକ୍ଟର ବଦ୍ରି ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ସୁଦ୍ଧା ରାଜ୍ୟକୁ କୁପୋଷଣମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜୀକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୂହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ୍ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା, ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1,000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର 2ୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ଆଜି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗ ଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। 3 ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ 5 ଦଣ୍ଡା ପଡ଼ିଛି। 3 ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଗ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ 4 ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟର 4 ଜଣ ଛାତ୍ର ଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାପମାତ୍ରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5 ବର୍ଗରେ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଜ୍ଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ COPD ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି। ମଣିଷ ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲୋକଙ୍କର ପରୋକ୍ଷ ଧୂମପାନଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକ୍କା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ ପ୍ରାଣାୟାମ ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।
4: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7ଟା ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ମହମ୍ମଦ ଅଜିଜ୍ ଅରୁଣ ମନ୍ତ୍ରୀଙ୍କ ରଚନାରୁ।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଇରା ମହାନ୍ତି, ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ରାତି 7:15 ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବାବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମ୍ଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୁଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ, ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତିବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂହ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଜଳ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା, ମହାକାଶ ପ୍ରଯୁକ୍ତିବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂହ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ, ଗବେଷଣା, ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ଦ୍ଧିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ୍, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଲାଣି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ, ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 182,000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ, ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋତ୍ସାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600-395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପା ଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୂହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
4: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
3: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
0: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ବିଜ୍ଞାପନ।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
5: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
7: ସୁନା ସୁନା ସୁନା ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
8: କଣ କହୁନୁ,
7: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
8: ଆଉ ଇଲେକ୍ଟ୍ରି ବିଲ୍,
7: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
9: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICT, ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।
10: ନନେ କଦମ, ନନେ କଦମ। ହଁ ଆଜ୍ଞା, ନନେ କଦମ। ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ। ନ୍ୟୁ କଲୋନୀ, ମାଇନିଙ୍ଗ ରୋଡ, କେନ୍ଦୁଝର। ଫୋନ 7978608217।
11: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ମାଧ୍ୟ ଭାଇ, ଜୁହାର
1: ଏ
0: ଜୁହାର।
1: ଜୁହାରେ ଜୁହାରେ, ଇଏ କଳ୍ପ ଅପା, ଏ ମୁହଁ ସଞ୍ଜଟାରେ ଏ କୁଆଡ଼େ ଡଗଡ଼ ହେଇକି ଚାଲି ଆସିଲେ?
0: ଭାଇ ଏବେ ତ ଯୋଉ ଭଳିଆ ଖରା ଗରମ ହଉଛି,
1: ହଁ, ଦିନବେଳା ଯୋଉ ତତଲା ପବନ ବୋହୁଛି,
0: ହଁ
1: ଜମା ବାହାରି ହଉନି।
0: ଆଜି ଦେଖୁଛ ନା କେମିତି ଟିକେ ବର୍ଷା ହେଇଯାଇଛି।
1: ହଁ ହଁ ହଁ ହଁ
0: ସନ୍ଧ୍ୟା ବେଳକୁ ଟିକେ ଥଣ୍ଡା ଲାଗିଲା, ଭଲ ଟିକେ ଲାଗିଲା। ମୁଁ କହିଲି ଟିକେ ଯାଏ ବାହାରେ ବୁଲି ଆସେ, ଆଉ ବୈଠକ ଆଡ଼େ ମଧ୍ୟ ଟିକେ ବୁଲି ଆସେ ଦେଖିବା।
1: ଇଏ ଢେର ଦିନ ହେଲା ତମେ ମଝିରେ ମଝିରେ ଆସୁଥିଲ, ଏବେ ଏମିତି କ'ଣ ସଂସାର ଜଞ୍ଜାଳରେ ବାନ୍ଧି ପଡ଼ିଲା ଯେ ତମେ ସମୟ ବାହାର କରିକି ଆସିପାରୁନ?
0: ଭାଇ ସଂସାର ଜଞ୍ଜାଳ କଥା କୁହ ନା, ଜଞ୍ଜାଳ ତ ନୁହଁ, ଚିନ୍ତା ମାଡ଼ି ବସିଲାଣି।
1: ଚିନ୍ତା
0: ନୁହଁ ଭାଇ, ଏବେ ଯେମିତି ମହରଗ ହେଲାଣି ସବୁ, ଗ୍ୟାସ ମହରଗ, ତେଲ ଯୋଉ ବଢ଼ିଗଲା ଏବେ କ'ଣ ଯୁଦ୍ଧ ଯୋଗୁଁ, ସେଥିପାଇଁ ସବୁ ଦରଦାମ ବଢ଼ିଗଲା। ଗୋଟେ ରୋଜଗାରରେ ଭାଇ ଘର ଚଳେଇବା,
1: ଓହୋ, ମାନେ ମୂଳ କଥାଟି ଏଇଠି ଆଉ, ଦେଖିଲା ବେଳକୁ ବୁଲେଇ ବାଙ୍କି ନା ପାଗ ଥଣ୍ଡା କରିଛି, ଏଇ ଖରାରେ ବାହାରି ହଉନି। ସିଧା ତ କହିବ, ବର୍ତ୍ତମାନେ ଗୋଟେ ରୋଜଗାରରେ ପରିବାର ଚଳେଇ ହଉନି, ସେଥିପାଇଁ କେମିତି କ'ଣ ବାଟ କରାଯାଇ ପାରିବ?
0: ସେଇଥିପାଇଁ ତ ବୈଠକକୁ ପଳେଇ ଆସିଲି। ଗଲେ ଟିକେ ବୈଠକରେ ଭାଇମାନେ ଥିବେ, ତାଙ୍କ ସହିତ ଟିକେ କଥାବାର୍ତ୍ତା ହେଲେ କିଛି ଗୋଟେ ହାଲ ମିଳିଯିବ।
1: ଏ ବର୍ତ୍ତମାନ ସମୟରେ ଦେଖ, ଆମର ଜନମଙ୍ଗଳ ସରକାର, ଆମ ତିରିଲା ମାନେ କେମିତି ଭଲ ଦୁଇଟା ରୋଜଗାର କରିପାରିବେ, ଏଥିପାଇଁ ତ ଗାଁ ସାହିରେ ଆମର ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେଇଛି, ମିଶନ ଶକ୍ତି ଗଠନ କରାହେଇଛି, ଯେଉଁ ଇଏ ଋଣ ଦିଆଯାଉଛି, ସହାୟତା ଦିଆଯାଉଛି, ସେମାନେ କେତେ କ'ଣ କରିଗଲାଣି, ତୁମେ କ'ଣ ସେଥିରେ ଭାଗିଦାର ନୁହଁ କି?
0: ଭାଗ ନେଇଛି ଯେ, ସମସ୍ତେ କ'ଣ କାମ କରୁଛନ୍ତି, କିଛି କିଛି କାମ କରୁଛନ୍ତି, ଆଉ କିଛି କିଛି କହୁଛନ୍ତି ବ୍ୟାଙ୍କରେ ଟଙ୍କା ରଖିଦେବା ସମୟ ହଉନି। ମୁଁ ଭାବୁଥିଲି ନିଜେ ଯଦି ଗୋଟେ ବାଡ଼ି ଘରେ ଚାଷ କରନ୍ତି, ଦି ପଇସା କେମିତି ଘରକୁ ବାହାରନ୍ତା, ସେଇଟା ଟିକେ ମୁଣ୍ଡରେ ବେଶୀ ଘାରୁଛି ଆଉ।
1: ହଁ ଦେଖ, ଆମର ଯେଉଁ ମା ଭଉଣୀ ମାନେ ତିରିଲା ମାନେ ସାଧାରଣତଃ ଘରର ପାଇଟି ସାରିକି ଯେତିକି ସମୟ ତାଙ୍କର ବଳେ, ଅଧିକାଂଶ ତ ତାଙ୍କର ପରଚର୍ଚ୍ଚା ପରନିଦାରେ ଯାଏ, କିନ୍ତୁ ବର୍ତ୍ତମାନ ସମୟରେ ତୁମେ ଯେମିତି କହିଗଲେ ଗୋଟେ ରୋଜଗାରରେ ଚଳୁ ନାହିଁ, ସେଥିପାଇଁ କିଛି ରୋଜଗାରର ବାଟ କଲେ ହୁଏତ ପରନିଦା ପରଚର୍ଚ୍ଚା ଅନେକଟା କମିଯିବ,
0: ସେଥିରୁ ମୁକୁଳି ଯିବା, ଆଉ ଦି ପଇସା ଘରକୁ ବି ଆସିବ, କାମରେ ମନ ଲାଗିବ।
1: ହଁ ନିହାତି ଦରକାର, ସବୁଥିର ଦରଦାମ ଆକାଶ ଛୁଆଁ ହେଇଗଲାଣି। ଏମିତି ତ ପାଠ ପଢିବା ପାଇଁ ଆମର ଯୋଉ ପିଲା ଛୁଆ ଅଛନ୍ତି, ତାଙ୍କର ଖର୍ଚ୍ଚ ମଧ୍ୟ ଅନେକଟା ବଢିଗଲାଣି,
0: ବହୁତ ବଢିଗଲାଣି।
1: ସେଥିପାଇଁ ଦି ପ୍ରାଣୀ ଯଦି ଟିକେ ରୋଜଗାର କରୁଛ, ତାହେଲେ ପରିବାର ଚଳାଚଳ ଟିକେ ସୁରୁଖୁରୁରେ ହେଇପାରୁଛି। ତେବେ କଳ୍ପ ଅପା, ଏ ସତ କହିଲ, ଯୋଉ ମା ଭଉଣୀ ମାନେ ବର୍ତ୍ତମାନ ସମୟରେ ଯୋଉ ଗୋଷ୍ଠୀ କରିକି ଅନେକ କିଛି କାମ କରୁଛନ୍ତି ନା ନାହିଁ?
0: କିଛି ଭାଇ କରୁଛନ୍ତି, ଆମ ଜିଲ୍ଲାରେ ରହିଛି ସଂସ୍ଥା, ଏଇ ମା ଭଉଣୀ ମାନଙ୍କୁ ବିଭିନ୍ନ ପ୍ରକାର ସେଥିରେ ସବୁ ଟ୍ରେନିଂ ଦିଆଯାଉଛି, ଆଉ ଏଇ ଚାଷ ଉପରେ ବି, ଛତୁ ଚାଷ, ଛେଳି ଚାଷ, କୁକୁଡ଼ା ଚାଷ,
1: ହଁ ଯୋଉ ଅଞ୍ଚଳରେ ଯାହା କିଛି ସୁବିଧା ଅଛି ସେମାନେ ସେଇ ଅନୁସାରେ ଉତ୍ପାଦନ କରୁଛନ୍ତି, ବିକ୍ରି ବଟା କରିକି ଭଲ ଦିଟା ଲାଭ ନିଶ୍ଚୟ ପାଉଥିବ ବୋଲି ଆଶା କରିବା।
0: ପାଉଛନ୍ତି ଭାଇ, କିନ୍ତୁ କୋଉ ଚାଷ କଲେ ଭଲ ଦି ପଇସା ମିଳିବ, କେମିତି ରୋଗ ପୋକ ନ ଲାଗିବ, କୋଉ ସମୟରେ କଲେ ଦି ପଇସା ଭଲ ଲାଭ ହବ, ଉପାୟଟା ଜାଣି ହଉନି, ତ ସେଇଥିପାଇଁ ଟିକେ କୋଉ ବିଶେଷଜ୍ଞଙ୍କ ସହିତ ଟିକେ ଆଲୋଚନା କଲେ, କଥା ହେଲେ ଆମକୁ ସିଏ କିଛି ଉପାୟ ବତେଇ ଦିଅନ୍ତେ।
1: ତେବେ କଳ୍ପ ଅପା, ଇଏ ପୋଥି ବାଇଗଣ ଆଉ ବାଡ଼ି ବାଇଗଣ, ତାରି ଭିତରେ ଢେରେ ଫରକ ଅଛି। ମାନେ କହିବାର କଥା କ'ଣ କି, ବର୍ତ୍ତମାନ ସମୟରେ ଆମର ମା ଭଉଣୀ ମାନେ ବହୁ ଲୋକଙ୍କ ସହିତ ମିଳାମିଶା କରିକି କିଛି କିଛି ତାଲିମ ପାଇଛନ୍ତି, କିନ୍ତୁ ପ୍ରକୃତରେ ଯେତେବେଳେ ଆମେ କ୍ଷେତକୁ ଯାଉଛେ, ସେଇଟା କେମିତି କ'ଣ କାମ କରିକି ଉଠିଆ କରିହେବ, ସେଇ ବିଦ୍ୟା ତାଙ୍କୁ ଟିକେ ଜଣା ନାହିଁ।
0: ସେଇ ତ ଠିକ ଧରିଲେ ଆଉ।
1: ହେଲା ହେଲା, ତାହେଲେ ତ ଯେତେବେଳେ

0: ଏଇ ବୈଠକକୁ ଆସିବା ଆରମ୍ଭ କରିଛ, ଏଇଟା ଯେମିତି ବନ୍ଦ ନ ହୁଏ। ମଝିରେ ମଝିରେ ଯେତେବେଳେ ଟିକେ ଫୁରସତ ପାଇବ, ଏ ବୈଠକକୁ ପଳେଇ ଆସିବ, ଅନେକ କିଛି ଜ୍ଞାନ ପାଇପାରିବ।
1: ଭାଇ ଆଉ ବନ୍ଦ କରିବି ବୋଲି ଭାବୁଛନ୍ତି? ଦି ପଇସା ଯଦି ନିଜେ ରୋଜଗାର ନ କରିବୁ ତାହେଲେ କେମିତି ଆଗକୁ ଘର କଥା ବୁଝିବୁ, ପିଲାଙ୍କ କଥା ବୁଝିବୁ, ପୁଣି ତାଙ୍କର ବାହାଘର ସାହାଘର ଭଲ ମନ୍ଦ ଅଛି ନା?
0: ତାହେଲେ ଗୋଟେ ଅନ୍ତରରେ ବହୁତ ବଡ ବୋଝ ଧରିକି ଏ ବୈଠକକୁ ଚାଲି ଆସିଛ, ସେଇଟାକୁ ତ ନିଶ୍ଚୟ ହାଲୁକା କରିବା ପାଇଁ ପଡ଼ିବ। ତେବେ ଆମ ବୈଠକରେ ନୀତି ଠାକୁରଙ୍କ ନାଁ ଟିକେ ନିଆ ହୁଏ, ଆରମ୍ଭରୁ ଟିକେ ଠାକୁରଙ୍କ ନାଁ ଶୁଣିବା। ହଉ, ଆଜି ସହଜରେ ମଙ୍ଗଳବାର, ସେ ମା ତାରିଣୀଙ୍କ ଭଜନ ଟିକେ କାନରେ ପଡ଼ୁ,
1: ଶୁଣିବା ଟିକେ ଆଉ।

0: ଏ ଠାକୁରଙ୍କ ନାଁ ଶୁଣିଲେ
1: ହଁ
0: ତେବେ କଳ୍ପ ଅପା, ଆରମ୍ଭରୁ ତ ତୁମ ଦୁଃଖ ଯାହା କହିଗଲ ନା, ଗୋଟେ ରୋଜଗାରରେ ସଂସାର ଚାଲୁ ନାହିଁ, ସେଥିପାଇଁ କେମିତି କ'ଣ ବ୍ୟବସ୍ଥା କରିକି।
1: କରିବା ହଁ
0: ହେଲେ ତୁମର ଇଚ୍ଛା ମାନେ ତୁମେ ସିଲେଇ କରିବ ନା ଗୋପାଳନ କରିବ ନା କ୍ଷେତବାଡ଼ି ଯେହେତୁ ଦୁଇଟା ଅଛି ସେଇଟାକୁ ଉଠିଆ କରିବ, କେଉଁଥିରେ ତୁମର ବେଶୀ ମନ କହିଲ?
1: ସିଲେଇ ସୁଲା ମୁଁ ଶିଖିନି,
0: ଆଉ
1: କ୍ଷେତବାଡ଼ି ଦୁଇଟା ଅଛି,
0: ହଁ
1: ଯଦି କିଛି ବିଶେଷଜ୍ଞଠୁ ବୁଝିପାରିବି ଯୋଉଟା ହବ ମୋ ଦ୍ୱାରା ମୁଁ ଟିକେ କରିବା ପାଇଁ ଚେଷ୍ଟା କରିବି।
0: ଓହୋ, ହେଲା ହେଲା ହେଲା, ଯେତେବେଳେ ତାହେଲେ କିଛି ଗୁରୁ ଜ୍ଞାନ ପାଇବା ପାଇଁ ଚାହିଁଛ, ଏ ଆସୁନା ଜଣେ ମହାଶୟଙ୍କ ସହିତ ତୁମକୁ ଭେଟ କରିଦେଉଛି, ତମେ ତାଙ୍କୁ ପଚାରିବୁଛ, ମୁଁ ପାଖରେ ଅଛି, ଜମା ଡରିବନି।
1: ଏଇ ଯୋଉ ବିଶେଷଜ୍ଞ ମହାଶୟ ବସିଛନ୍ତି ଆମର ସୁକାନ୍ତ କୁମାର ସାହୁ ମହାଶୟ,
0: ହଁ
1: କେବିକର ସିଏ ବରିଷ୍ଠ ବୈଜ୍ଞାନିକ ଅଛନ୍ତି ବୋଧେ,
0: କୃଷି ବିଜ୍ଞାନ କେନ୍ଦ୍ର ଜୁଡ଼ିଆ କେଉଁଝରର, ତୁମେ ତ ଜାଣିଛ ତାଙ୍କ ନାଁ କହିସାରିଲଣି। ଆଉ ତେବେ ମୁଁ ବସୁଛି, ତୁମେ ଆଜ୍ଞାଙ୍କ ସହିତ ଯାହା ଜାଣିବା କଥା, ମୁଖ୍ୟତଃ ଏ ଯୋଉ କେଭିକେ ଆମ କେନ୍ଦୁଝରରେ ଚାଷୀଙ୍କ ପାଇଁ କ'ଣ ସବୁ କାମ କରୁଛି, କିମ୍ବା ଚାଷୀମାନେ ଏଇଠୁ କ'ଣ ସବୁ ଉପକାର ପାଉଛନ୍ତି, ସେ ବାବଦରେ ତାଙ୍କୁ ପଚାର।
1: ତାହେଲେ ଭାଇ ଆପଣ ଏଠି ବସନ୍ତୁ, ମୁଁ ଟିକେ ଆଜ୍ଞାଙ୍କ ସହିତ କଥା ହଉଛି।
0: ହେଲା,
2: କୃଷିବିର କେନ୍ଦ୍ର ବିଷୟରେ କହିବାକୁ ଗଲେ ଏହା ଆମ ରାଜ୍ୟର ସର୍ବପୁରାତନ କୃଷିବିର କେନ୍ଦ୍ର, 1982 ମସିହାରେ ଅଛି। କୃଷିବିର କେନ୍ଦ୍ର ମୁଖ୍ୟ କାମ ରହୁଛି ଚାଷୀକୁ ବିଭିନ୍ନ ଜ୍ଞାନକୌଶଳ ଯୋଗାଇ ଦେଇକି ତାଙ୍କୁ ରୋଜଗାରକ୍ଷମ କରିବା, ଆଉ ତାଙ୍କୁ ଭଲ ଏଣ୍ଟରପ୍ରେନର, ଗୋଟେ ଚାଷ ବା ଆମେ ଚାଷ ଭଳିଆ ଦେଖୁନୁ ଏଣ୍ଟରପ୍ରେନର ହିସାବରେ, ତା ବିଷୟରେ ଆମେ ଗଠନ କରିବା ପାଇଁ ଚାହୁଁଛୁ। ତେଣୁକରି ଆମର ବିଭିନ୍ନ ପ୍ରୋଗ୍ରାମ ରଖିକି ଚାଷୀ ଭାଇମାନଙ୍କୁ ଚାଷରେ ଯେମିତି ଭଲ କରିପାରିବେ ତା ପାଇଁ ଆମେ ଟ୍ରେନିଂ ଦଉଛୁ, ରେସିଡେନ୍ସିଆଲ ଟ୍ରେନିଂ କରିକି ଦଉଛୁ, ଯୋଉଟା କି ଭୋକେସନାଲ ଟ୍ରେନିଂ ଦଉଛୁ, ସେମାନେ କହିକି ଶିଖିବେ ଆଉ କହିପାରିବେ ଆଗକୁ ନେଇପାରିବେ। ଆମର ଜିଲ୍ଲାର ପାଣିପାଗ ଅନୁକୂଳ ଆଉ କାଟି ବି ବହୁତ ଅନୁକୂଳ କରୁଛି, ଯଦି ଆପଣ ଦେଖିପାରିବେ ଆମ ଜିଲ୍ଲାରେ ସମସ୍ତେ ଚାହୁଁଛନ୍ତି କି ଅଣଧନ ପ୍ରତି ଅଣଧନ ଦେଖିବେ, ଯଦି ଆମର କ୍ଲାଇମେଟ କେଉଁଝର ଜିଲ୍ଲାରେ ଆଜି ଆମ ଉଦ୍ୟାନ ଭିତ୍ତିକ ସାଇଣ୍ଟିଷ୍ଟ ହିସାବରେ ମୁଖ୍ୟ ସହ କହିଥିଲେ ଆମ ଉଦ୍ୟାନ ଭିତ୍ତିକ ଫସଲ ପାଇଁ ବହୁତ ସ୍କୋପ ଅଛି। ତାର ସହିତ ପାଣି ସମ୍ପଦ ବିଭାଗ ଯେମିତି ଛେଳି ଚାଷ, କୁକୁଡ଼ା ଚାଷ, ଗୋପାଳନ ଉପରେ ବି ଆମେ ନେଇପାରିବା, ଚାଷୀମାନେ ଆକୁ ନେବେ ବହୁତ ଲାଭବାନ ହେଇପାରିବେ, ବହୁତ ଭଲ ସ୍ଥିତି ହେଇଛି ଆମ ଜିଲ୍ଲାରେ।
3: ଏଇ କେଭିକେ ମାଧ୍ୟମରେ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ କଣ କଣ ସବୁ ବ୍ୟବସ୍ଥା ରହିଛି?
2: କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ରହିଲା ଯେମିତି ଆପଣ ଦେଖୁଛନ୍ତି ବିଭିନ୍ନ ବିଭାଗ ରହିଛି, ବିଭିନ୍ନ ବିଭାଗ ଆପଣ ଗଲେ ଚାଷୀ ଗୋଟାଏ ଜିନିଷକୁ ସମସ୍ୟା ତାର ନଥାଏ, ଯେମିତି ଧାନ ଚାଷ କରୁଛି କି ପନିପରିବା ଚାଷ କରୁଛି, ତା ସମସ୍ୟା ଥାଏ କିଛି ରୋଗ ପୋକ ଆସିଲା, କିଛି ତାର ପ୍ରତିକାର ଚାହୁଁଛି, କ୍ଲାଇମେଟ ଚେଞ୍ଜ ହଉଛି, ତାପରେ ଯିବାକୁ ଚାହିଁବ, ତାହେଲେ ସେମାନେ ବିଭିନ୍ନ ବିଭାଗକୁ ଯିବାକୁ ପଡିବ। କିନ୍ତୁ ଯଦି କୃଷିବିଜ୍ଞାନ କେନ୍ଦ୍ର ଆସିବେ, କୃଷିବିଜ୍ଞାନ କେନ୍ଦ୍ର ୱାନ୍ ଡୋର୍ ଷ୍ଟେପ୍ରେ ଆପଣ ସବୁ ଜିନିଷ ପାଇପାରିବେ, ଜଣେ ଉଦ୍ୟାନ ବିଭାଗର ବୈଜ୍ଞାନିକ, ଶସ୍ୟ ବିଭାଗର ବୈଜ୍ଞାନିକର ବୈଜ୍ଞାନିକ ଅଛନ୍ତି, ପ୍ରାଣୀ ସମ୍ପଦ ବିଭାଗର ବୈଜ୍ଞାନିକ ରହୁଛନ୍ତି, ମୃତ୍ତିକା ପରୀକ୍ଷା ପାଇଁ ମୃତ୍ତିକା ପରୀକ୍ଷା ବିଭାଗର ବୈଜ୍ଞାନିକ ଅଛନ୍ତି, ଆଜିକାଲି ଲେବର ସମସ୍ୟା ତା ପାଇଁ ଯନ୍ତ୍ରପାତି ବିଭାଗର ବୈଜ୍ଞାନିକ ଅଛନ୍ତି, ଆପଣ ଯାହା ସମସ୍ୟା ନେଇକି ଆସିବେ ଆପଣ ସମାଧାନ ପାଇପାରିବେ। ତା ସହିତ ଆମର ରହୁଛି ନୂଆ ନୂଆ ଜ୍ଞାନକୌଶଳ ଯେଉଁ ଆସୁଛି, ଚାଷୀର ଜମି ଆଉ ବହୁତ ବର୍ଷ ଲାଗିଯାଉଛି, ତେଣୁକରି ଆମେ ବିଭିନ୍ନ କାର୍ଯ୍ୟକ୍ରମ ନେଉଛୁ, ଯେମିତି ଆମ ଆଗୁଆ ଧରି କ'ଣ କରିବା ଅନଫର୍ମ ଟ୍ରାଏଲ ରହୁଛି, ଅନଫର୍ମ ଟ୍ରାଏଲ ଚାଷୀର ଜମିରେ ଆମେ ପରୀକ୍ଷା କରିବା, ମିନିମମ ଯଦି ଆମେ ଗୋଟେ ଟ୍ରାଏଲ ରଖୁଛୁ 7 ଜଣ ଚାଷୀଙ୍କ ପାଖରେ ଟ୍ରାଏଲ କରିବୁ, 7 ଜଣ କ୍ଲାଇମେଟ ଆଗୁଆ ଇକୋଲୋଜିକାଲ ସିଚୁଏସନ ଦେଖି ଟ୍ରାଏଲ କରୁଛୁ, ଫଳରେ ଯଦି ଭଲ ଆସୁଛୁ ତମେ ଆଗୁଆ ଧରି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ କରୁଛୁ। ତା ସହିତ ଆମର ବିଭିନ୍ନ ବିଭାଗର ଟ୍ରେନିଂ ପ୍ରୋଗ୍ରାମ ରହୁଛି, ଯାହାକୁ ଆମେ ଚାଷୀଙ୍କର ବିଭିନ୍ନ ସମସ୍ୟା ରହୁଛି ତାକୁ ଷ୍ଟ୍ରେସ୍ କରିକି ଆମେ ପୁରା ୱାନ୍ ଡେ ର ଟ୍ରେନିଂ ପ୍ରୋଗ୍ରାମ ଦେଉଛୁ, ଯେମିତିକି ଚାଷୀ ବୁଝିକି କରିପାରିବେ। ସେମିତି ଆମର ରହୁଛି ୱାନ୍ ଡେ ରେ ଯେମିତି ଟ୍ରେନିଂ ପ୍ରୋଗ୍ରାମ, ଗୋଟେ ଗାଁରେ ଆମେ ଯେମିତି କରୁଛୁ 30 ଜଣ ଚାଷୀ ଭାଇ ମା ଭଉଣୀ ଯୋଗଦାନ କରିପାରିବେ ଟ୍ରେନିଂ ପ୍ରୋଗ୍ରାମରେ।
3: ସମସ୍ତଙ୍କ ପାଖରେ ଆପଣମାନେ କେମିତି ପହଞ୍ଚି ପାରୁଛନ୍ତି ବା ଏଥିପାଇଁ କଣ ପଦକ୍ଷେପ କିଛି ନିଆଯାଉଛି ଯେମିତି ସମସ୍ତେ ବିଷୟରେ ଜାଣିପାରିବେ?
2: ଆମର ଯେମିତି ରହୁଛି ଆପଣ ଦେଖିପାରିବେ କୃଷି କେନ୍ଦ୍ର ଦ୍ୱାରା ଆମର ବିଭିନ୍ନ ପ୍ରୋଗ୍ରାମରେ ମେସେଜ ଦିଆଯାଉଛି, ଆମେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ସହିତ ଟାଇପ୍ ରହୁଛି, ଯେଉଁମାନେ ଯଦି ବିଭିନ୍ନ କାର୍ଯ୍ୟକ୍ରମ ନେଉଛନ୍ତି ଆମର ବୈଜ୍ଞାନିକ ତାଙ୍କ ପାଇଁ ପହଞ୍ଚନ୍ତି। କୃଷିବିଜ୍ଞାନ କେନ୍ଦ୍ର ହିସାବରେ ଏଇଟା 1982 ଅଛି, ଆଉ କେନ୍ଦୁଝର ଲୋକ କୃଷିବିଜ୍ଞାନ କେନ୍ଦ୍ର କହିବାକୁ ଗଲେ ଚୁଡ଼ିଆ ଫାର୍ମକୁ ବହୁତ ଭଲ ଭାବରେ ପରିଚିତ ଅଛନ୍ତି। ପ୍ରତିଦିନ ପାଖାପାଖି ମୋତେ ଲାଗୁଛି ବୋଧେ 20 ରୁ 50 ଜଣ ଲୋକ ମିନିମମ୍ ଭିଜିଟ୍ କରନ୍ତି କୃଷିବିଜ୍ଞାନ କେନ୍ଦ୍ର, ଯାହା ଆମର ସୌଭାଗ୍ୟ କଥା ଯେ ଏତେ ଲୋକ କୃଷିବିଜ୍ଞାନ କେନ୍ଦ୍ର ଭିଜିଟ୍ କରନ୍ତି ଆଉ ତାଙ୍କ ସମସ୍ୟାର ସମାଧାନ ନେଇକି ଯାଆନ୍ତି। ଆଉ ତା ସହିତ ଆମେ ବିଭିନ୍ନ ଡିପାର୍ଟମେଣ୍ଟର ବିଭିନ୍ନ କାର୍ଯ୍ୟକ୍ରମରେ ଯାଇକି ପହଞ୍ଚୁଛୁ ତାଙ୍କ ପାଖରେ, ଆମର ନିଜର 5 ରୁ 6 ଜଣ ষ্টাফ রয়েছে তেমন আমি পুরা জেলা তো কভর করে পারবুনি কিন্তু বিভিন্ন বিভাগ সহায়তা আমি পৌঁছে পড়ছি তাঁর পাখে তাঁর বিভিন্ন ফিল্ডে প্রোগ্রাম তাঁর ট্রেনিং প্রোগ্রাম রয়েছে কৃষি বিভাগ উদ্যান বিভাগ সে আমাকে ডাকি নিয়ে যাচ্ছেন আপ মাধ্যমে আমি যাই সেটি ট্রেনিং দিয়ে পাচ্ছি লোক মানুষ পৌঁছে পাচ্ছি
3: আমার কেন্দুঝর জেলার আপনার দেখিবে আমার যে ঘরে ঘরে মা ভৌণী মানে অনেক সে ঘরে চুপ হইকি বসতে বিলবাড়ি তো যা চাষ করতে বাড়ি ঘরে পনিপরিবা চাষ করুবে প্রায় সময় সে বিভিন্ন প্রকার রোগ পোক সব লাগি যায় এই তো আগুক বর্ষা দিন আসুচি তা পূর্ব রোগ পোক লাগি যা দ্বারা ফসল নষ্ট হুয়ে ফল কমি যায় তেমন সেথর কেমিতি নিজ গছক বা নিজ চাষক বঞ্চাই পারবে সে দিকরে কোন কোন সব সে পরামর্শ দিয়ে পারবে আপনার
2: আমার গোটে ফার্মস হোয়াটসঅ্যাপ গ্রুপ

0: କରୁଛୁ।
1: ଆଜ୍ଞା
0: ଆଜିକାଲି ସମସ୍ତ ପାଖରେ ତ ମୋବାଇଲ ବ୍ୟବହାର କରୁଛନ୍ତି, ଡିଜିଟାଲାଇଜେସନ ହେଇଗଲାଣି, ଗାଁ ଗାଁ ପ୍ରତି ସ୍ତରରେ ପହଞ୍ଚି ଗଲାଣି ମୋବାଇଲ। ଆମେ ହ୍ୱାଟ୍ସଆପ୍ ଗ୍ରୁପ୍ କରୁଛୁ, ସେଥିରେ ଯଦି ସେମାନଙ୍କ ସମସ୍ୟାର କିଛି ଫଟୋ ଦଉଛନ୍ତି, ଆମେ ତାକୁ ସାଙ୍ଗେ ସାଙ୍ଗେ ସେଠି ସମାଧାନ କରୁଛୁ। ତା ସହିତ ଆମର କିଷାନ ସାରଥି ଏବେ ଗୋଟେ ଚାଲିଛି, ଆପ୍ ଗୋଟେ ଆସିଛି, ସେଥିରେ ବି ସମସ୍ୟାର ସମାଧାନ କରିପାରୁଛୁ। ନହେଲେ ଆମେ ମେସେଜ ବି ପ୍ରତି ସପ୍ତାହରେ ଆମର ମେସେଜ ଦିଆଯାଉଛି, ଆଗକୁ ଏଇ ରୋଗ ପୋକ ଲାଗିବ, ଆପଣମାନେ ପଦକ୍ଷେପ ନେବେ। କିଷାନ ସାରଥି ଆପ୍ ମାଧ୍ୟମରେ ମେସେଜ ବି ଦିଆଯାଉଛି, ପୁରା ମାଗଣାରେ ଭାରତ ସରକାର ଏଇଟାକୁ କରିଛନ୍ତି। ସାରା ଭାରତରେ ଆମେ ଓଡ଼ିଆ ଭାଷାରେ ମେସେଜ କରୁଛୁ। ତା ସହିତ ମା ଭଉଣୀଙ୍କ ପାଇଁ କହିଲେ, ମୁଁ
1: ଆଜ୍ଞା
0: ବି ତାଙ୍କ ପାଇଁ କହିବାକୁ ଚାହିଁବି, ଆପଣ ଖାଲି ଧାନ ଚାଷ କରୁନାହାନ୍ତି, ଆଜିକାଲି ଲେଡିଜ ଏମ୍ପାୱାରମେଣ୍ଟ ପାଇଁ ସରକାର ବହୁତ ପଦକ୍ଷେପ ନେଉଛନ୍ତି, ଆମେ ସେଇ ପଦକ୍ଷେପରେ ବି ନେଉଛୁ। ଆପଣ ଦେଖିପାରିବେ ଛତୁ ଚାଷ,
1: ଆଜ୍ଞା
0: ଯଦି କୋଉ ଚାଷ କରି ଟଙ୍କାଟାରୁ ଆପଣ 4 ଟଙ୍କା ଲାଭ ପାଇବେ ତାହେଲେ ଛତୁ ଚାଷ। ତା ଉପରେ ବି ରେସିଡେନ୍ସିଆଲ ଟ୍ରେନିଂ ଆମର ଏବେ କୃଷି ବିଜ୍ଞାନ କେନ୍ଦ୍ରରେ ଚାଲିଛି, ରହିକି 5 ଦିନ କେମିତି ପୁରା ମୂଳରୁ ଶେଷ ଯାଏଁ ଛତୁ ଉପରକୁ ତିଆରି କରିପାରିବେ। ତାପରେ ଦଉଛୁ ଆପଣଙ୍କର ମହୁମାଛି ଚାଷ ଉପରେ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ରୋଜଗାର କାମ କରିବା ପାଇଁ କି। ତା ସହିତ ଆପଣଙ୍କର ମଶୁରୀ ତଳି ଉତ୍ପାଦନ କେମିତି କରିବେ, ବିନା ମାଟିରେ ତଳି ଉତ୍ପାଦନ କରିବେ, ତା ଉପରେ ମଧ୍ୟ ଟ୍ରେନିଂ ଦିଆହଉଛି। ସରକାର ଯେତେବେଳେ ଯେମିତି ଏଟିଏମ୍ ପଇସା ଥାଏ, ସେମିତି ଚାଷୀର ଗୋଟେ ଥାଏ କୁଡ଼ା କି ଛେଳି, ତା ଉପରେ ବି ଟ୍ରେନିଂ ଦିଆହଉଛି। କେମିତି ନୂଆ ବ୍ରିଡ୍ ବ୍ୟବହାର କରିକି ଆପଣ ଲାଭବାନ ହେଇପାରିବେ, କେମିତି ଟୀକାକରଣ କରିପାରିବେ, ତା ଉପରେ ବିଭିନ୍ନ ପ୍ରକାର ରେସିଡେନ୍ସିଆଲ ଟ୍ରେନିଂ 5 ଡେଜ୍ ବାଲା ଦଉଛନ୍ତି। ଆଉ ତା ସହିତ ବି ଆମର କୃଷି କେନ୍ଦ୍ର ବି 2 ଡେଜ୍ 3 ଡେଜ୍ ବାଲା ଟ୍ରେନିଂ ରହୁଛି, ସେଥିରେ ଚାଷୀ ଭାଇ ମା ଭଉଣୀ ମାନେ ସବୁ ଲାଭ ନେଇପାରିବେ।
1: ଆଜ୍ଞା, ଏ ତ ସୁନ୍ଦର ପଦକ୍ଷେପଟି ଆପଣ କହିଲେ, ତ ଏ ମା ଭଉଣୀ ମାନେ ହୁଅନ୍ତୁ ବା ଆମ ଚାଷୀ ଭାଇମାନେ ହୁଅନ୍ତୁ, ଆପଣ କହିଲେ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କରିଛନ୍ତି ଯେଉଁଥିରେ ସେମାନେ ତାଙ୍କର ସମସ୍ୟାକୁ କହିପାରିବେ, ଆପଣଙ୍କୁ ଜଣେଇ ପାରିବେ। ତେଣୁ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ କିଛି ନମ୍ବର ବା ସେ ହ୍ୱାଟ୍ସଆପ୍ ନମ୍ବର ଆପଣ ସେମାନଙ୍କ ପାଖରେ ପହଞ୍ଚାଇ ପାରିବେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ?
0: ଆପଣ ମୋ ନମ୍ବର ଲେଖିକି ରଖନ୍ତୁ,
1: ଆଜ୍ଞା,
0: ସମସ୍ତ କହିବି। ମୋ ନାଁ ହେଲା ଡକ୍ଟର ସୁକାନ୍ତ କୁମାର ସାହୁ, ମୁଁ ଅଛି ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ କୃଷି କେନ୍ଦ୍ର। ମୋ ନମ୍ବର ହେଲା 9437233326 9437233260। ଏଇଟାକୁ ଆପଣ ଲେଖି ରଖିବି, ଏଥିରେ ମଧ୍ୟ ମେସେଜ କରି ଆପଣ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ଆଡ୍ କରିଦେବି। ନହେଲେ ବି ଆପଣ ଯଦି ଗ୍ରୁପରେ ରହିବାକୁ ନ ଚାହିଁକି ମୋତେ ଡାଇରେକ୍ଟ ଆପଣ ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ ଦେବେ, ଆମେ ଆପଣ ଯାହା ବି ସମସ୍ୟା ଥିବ ସମସ୍ୟାର ସମାଧାନ କରିପାରିବୁ।
1: ବହୁତ ଧନ୍ୟବାଦ ସାର୍। ଆମର ଚାଷୀ ଭାଇମାନେ ହୁଅନ୍ତୁ ବା ମା ଭଉଣୀ ମାନେ ହୁଅନ୍ତୁ, ଚାଷ ଉପରେ ଯେଉଁମାନେ ପୁରା ନିର୍ଭର କରୁଛନ୍ତି ବା କିଛିଟା ନିଜର ଜୀବିକା ପାଇଁ ସେମାନେ ଚାଷ କରୁଛନ୍ତି, ସେମାନେ ନିଶ୍ଚିତ ଏଥିରେ ଉପକୃତ ହେବେ। ଆପଣଙ୍କ ସହିତ ଚାହିଁଲେ ସେମାନେ ଯୋଗାଯୋଗ କରିବେ। ତେବେ ସାର୍, କହିଲେ ଆପଣ ଯେ ଆମର ସରକାର ମଧ୍ୟ ଚାହୁଁଛନ୍ତି ଯେ ଆମ ଚାଷର ଉନ୍ନତି ହଉ, ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି, ତେଣୁ ବିଭିନ୍ନ ସରକାରୀ ଯୋଜନା ଆମର କେନ୍ଦ୍ର ସରକାରଙ୍କ ତରଫରୁ ହଉ ବା ଆମର ରାଜ୍ୟ ସରକାରଙ୍କ ତରଫରୁ ହଉ, ପିଏମ୍ କିଷାନ ଯୋଜନା, ସିଏମ୍ କିଷାନ ଯୋଜନା,
0: ଯୋଉଟା କହିଲେ ଏଇଟା ମୁଁ ଆଗରୁ କହିଦେବାକୁ ଚାହୁଁଛି ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ, ବିଭିନ୍ନ ଯୋଜନା ପାଇଁ ବିଭିନ୍ନ ବିଭାଗ ରଖାହେଇଛି। କୃଷି ବିଜ୍ଞାନ କେନ୍ଦ୍ରକୁ ଦିଆହେଇଛି କେବଳ ଟେକ୍ନୋଲୋଜି ପାଇଁ,
1: ଆଜ୍ଞା
0: ଆମେ ପପୁଲାରାଇଜ କରୁଛୁ। ସରକାରଙ୍କର ଆସୁଛି ପିଏମ୍ କିଷାନ ଯୋଜନା, ରାଜ୍ୟ ସରକାରଙ୍କ ସିଏମ୍ କିଷାନ ଯୋଜନା, ତା ପାଇଁ କି ଆପଣ ଯୋଗାଯୋଗ କରିପାରିବେ ଆପଣ ନିକଟସ୍ଥ ବ୍ଲକର ଏଗ୍ରିକଲଚର ଅଫିସରଙ୍କୁ, ଏଇଟା ଆପଣ ସେଟା ସୁବିଧା ସେଠୁ ପାଇପାରିବେ। ଆମ ପାଖରେ ଆପଣ ନୂଆ ନୂଆ ଜ୍ଞାନ କୌଶଳ, ଯେମିତି ନୂଆ ରୋଗ ପୋକ ଆସିଲା, ଯେମିତି ଆପଣ ଚକଡ଼ା ପୋକ ଲାଗୁଛି ଯେତେବେଳେ ଦେଖୁଥିବେ ବହୁତ ଲୋକ ଲସ୍ ପ୍ରଭୁ କରୁଛନ୍ତି, ସେତେବେଳେ କେମିତି ତାକୁ ତୁରନ୍ତ ଷ୍ଟେପ୍ ନେଇକି କଣ୍ଟ୍ରୋଲ କରିପାରିବେ, ନୂଆ ଜ୍ଞାନ କୌଶଳ ତା ଉପରେ ଆମେ ଦେଉଛୁ। ନୂଆ କିସମର ଯେମିତି ଆପଣଙ୍କର ଦେଶୀ କିସମର କୁକୁଡ଼ା ଆସୁଛି, ତାକୁ ଭଳିଆ ଆମେ 80 ଭେଜା ଗୁଡା ଗୋଟେ କୁକୁଡ଼ା ଦେଉଛୁ, ନୂଆ ନୂଆ ଜ୍ଞାନ କୌଶଳ ଉପରେ ଆମେ କରୁଛୁ।
1: ଅନେକ ସମୟରେ ଶୁଣାଯାଏ ବିଭିନ୍ନ ରାସାୟନିକ ସାରର ବ୍ୟବହାର କରିବା ଦ୍ୱାରା ମାଟିର ଯୋଉ ଉର୍ବରତା କମି କମି ଯାଇଥାଏ। ଦ୍ୱିତୀୟରେ କଣ ହଉଛି ନା, ଏଇ ଯୋଉ ବିଭିନ୍ନ ନୂତନ ଜ୍ଞାନ କୌଶଳକୁ ଚାଷୀମାନେ

0: ପୁରା ଆମେ ଅଶ୍ଳୀଳ ଭେଜା ଗୁଡା ଗୋଟେ ପୁରା ଦେଉଛୁ, ଆମେ ଜ୍ଞାନକୌଶଳ ଉପରେ ଆମେ କରୁଛୁ।
1: ଅନେକ ସମୟରେ ଶୁଣାଯାଏ ବିଭିନ୍ନ ରାସାୟନିକ ସାରର ବ୍ୟବହାର କରିବା ଦ୍ୱାରା ମାଟିର ଯେଉଁ ଉର୍ବରତା କମି କମି ଯାଇଥାଏ। ଦ୍ୱିତୀୟରେ କ'ଣ ହେଉଛି ନା, ଏଇ ଯେଉଁ ବିଭିନ୍ନ ନୂତନ ଜ୍ଞାନ କୌଶଳକୁ ଚାଷୀମାନେ

0: ଆମ ମାଟି ପରୀକ୍ଷା ହେଇଥିବ ଆଉ ସେଇ ସଏଲ ହେଲ୍ଥ କାର୍ଡ ଅନୁସାରେ ଆମ ଫସଲ ଯୋଉଠୁ କରୁଛି ଫସଲ ସେ ଅନୁସାରେ ସାର ପ୍ରୟୋଗ କରିବା କଥା। ଆଉ ଏ ବର୍ଷ ବି ସରକାର ଚାହୁଁଛନ୍ତି ଯେ ଆମେ ଧୀରେ ଧୀରେ ନେଚୁରାଲ ଫାର୍ମିଂ ଉପରେ ପ୍ରାକୃତିକ କୃଷି ଆମେ ରାସାୟନିକ ସାରରୁ ଚେଞ୍ଜ ହେଇକି ପ୍ରାକୃତିକ କୃଷିକୁ ଯିବା ପାଇଁ କି ଏବେ ଯେତେ ଅମଳ ହବା କଥା ଅମଳ ଆମେ ହେଇଗଲାଣି କିନ୍ତୁ କ୍ୱାଣ୍ଟିଟି ଅଧିକ ହେଇଗଲେ ବି କ୍ୱାଲିଟି ନାହିଁ କିନ୍ତୁ ଏବେ କ୍ୱାଲିଟି ପାଇଁ ଆମେ ପ୍ରାକୃତିକ କୃଷିକୁ ଓହ୍ଲଉଛୁ ତେଣୁ ଆଉ ଚାଷୀମାନେ ପ୍ରାକୃତିକ କୃଷିକୁ ଆପଣେଇ ପାରିବେ ଯଦି ଚାହିଁବେ ତାର ବିଭିନ୍ନ ସ୍କିମ ବି ଏବେ ସରକାର ଆଣୁଛନ୍ତି ବିଭିନ୍ନ ବିଭାଗ ଥ୍ରୁ ଆମେ ତାକୁ ନେଇକି ଲାଭବାନ ହେଇପାରିବେ ସେ ହେଇନି।
1: ଆଜ୍ଞା, ବିଭିନ୍ନ ଚାଷୀ ଭାଇଙ୍କ ସହିତ ବା ଭଉଣୀମାନଙ୍କ ସହିତ ଯୋଗାଯୋଗ କରିଛୁ, ଅନେକ ବି ଜୈବିକ ସାର ବ୍ୟବହାର କରିକିରି ଏବେ ଚାଷ ଉତ୍ପାଦନ କରିବା ପାଇଁ ମନ ବଳେଇଲେଣି, ତ ଏଇ ଜୈବିକ ସାର ଦେଇକିରି ଯଦି ଫସଲ ଅମଳ କରାଯାଏ ଅମଳ କେମିତି ଆସିବ, ଆଉ ଏସବୁ କରିବା ଦ୍ୱାରା ଫସଲ ବି କେମିତି ହେଉଛି, ତାର ସ୍ୱାଦ କେମିତି ରହିବ, କ'ଣ ଏହା ଉପରେ ଆପଣ ଆମ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେବେ?
0: ଏବେ ତ ଆମେ ଧୀରେ ଧୀରେ ରାସାୟନିକରୁ ଜୈବିକ ଆଡ଼ୁ ଓହ୍ଲଉଛୁ କାରଣ ଯୁଦ୍ଧ ଚାଲିଛି ତା ପାଇଁ ପରିସ୍ଥିତିରେ ସରକାର ବି ଚାହୁଁଛନ୍ତି କି ଏ ବର୍ଷ ଆମେ ବାଲାନ୍ସ ଫର୍ଟିଲାଇଜର ୟୁଜ୍ କରିବା କେମିତି। ଆପଣ ଯୋଉଟା କହିଲେ ଯେ ଜୈବିକ ସାର ପ୍ରତି ଆମେ ଚାଷୀ ମାନେ ଆଗ୍ରହ କରିବା ସେଟା ସବୁ ବହୁତ ଭଲ କଥା, କାରଣ ଆମେ ଖତକୁ ବ୍ୟବହାର କରିକି ଜୈବିକ ସାର ଯଦି ଭର୍ମିକମ୍ପୋଷ୍ଟ କମେଇବା ପାଇଁ କି ଆପଣଙ୍କର ଧୂଣିଚାକୁ ବ୍ୟବହାର କରିପାରିବା, ଧୂଣିଚା ବ୍ୟବହାର କଲେ ଆମେ 25 ଭାଗ ନାଇଟ୍ରୋଜେନ୍ ସାର କମ୍ ବ୍ୟବହାର କରିପାରିବା। ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଭଣିତା ଦଉଛନ୍ତି ଧାନ ଚାଷରେ ୟୁଜ୍ କରିବା ପାଇଁ କି, ତା ସହିତ ଆମେ ଜୈବିକ ସାର ହିସାବରେ ବିଭିନ୍ନ ଯେମିତି ଆଜୋଡକ୍ଟର ଆଜୋସ୍ପିରିୟମ ରାଇଜୋବିୟମ ମିଳୁଛି ଜୈବଗାଜନ ସାରକୁ ଅର୍ପଣ କରିବା ପାଇଁ କି, ତା ସହିତ ଆପଣ ଫସଫୋ ବ୍ୟାକ୍ଟେରିଆ ମିଳୁଛି PSD ମିଳୁଛି ତାକୁ ଆମେ ବ୍ୟବହାର କରିପାରିବା ଫସଫରସକୁ ସଲ୍ୟୁଲାଇଜିଂ କରିବା ପାଇଁ କି ଯେଉଁଟା ଅଛି ମାଟିରେ ୟୁଜ୍ କରିବା ପାଇଁ ବିଭିନ୍ନ ଜିନିଷ ଯଦି ଆମେ ୟୁଜ୍ କରିବା ତା ସହିତ ଏବେ ପ୍ରାକୃତିକ କୃଷି ଆପଣ ଦେଖିପାରୁଥିବେ ବିଭିନ୍ନ ଜିନିଷ ୟୁଜ୍ କରାଯାଉଛି ଯୋଉଟାକି ଆମେ ବ୍ୟବହାର କରିକି ଲାଭବାନ ହେଇପାରିବେ।
1: ତ ଏଇଠି ଆମେ କହିବା ଯେ ଚାଷୀ ଭାଇମାନେ ଭଉଣୀମାନେ ଯଦି ସେମାନଙ୍କର ଫସଲ ଅଧିକ ଅମଳ କରିବାକୁ ଚାହୁଁଛନ୍ତି ବା ବ୍ୟବସାୟୀକରଣ କରିବା ପାଇଁ ଚାହୁଁଛନ୍ତି ତ ସେମାନେ ନିଶ୍ଚିନ୍ତ ଆପଣମାନଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ତାର ଲାଭ ନିଅନ୍ତୁ। ଏଇଟା ଚାଷର ଆରମ୍ଭ ସମୟ, ଚାଷୀ ଭାଇମାନେ ବିଲକୁ ଗଡ଼ିବେଣି, ଅକ୍ଷୟ ତୃତୀୟା ଯେହେତୁ ସରିଛି, ଧାନ ବୁଣା ଆରମ୍ଭ ହେଇଯିବନି, ତେଣୁ କଣ ଆପଣ ଏଇ ସମୟରେ ତାଙ୍କୁ ପରାମର୍ଶ ଦେବାକୁ ଚାହିଁବେ?
0: ମୁଁ ପ୍ରଥମ ପରାମର୍ଶ ଦେବି କି ଆଗ ନିଜ ମାଟିକୁ ପରୀକ୍ଷା କରିନିଅନ୍ତୁ, ସ୍ତରୀୟ ବ୍ଲକ ସ୍ତରୀୟ ଏଗ୍ରିକଲଚର ଅଫିସରେ ତାଙ୍କୁ ଯୋଗାଯୋଗ କରି ମାଟି ପରୀକ୍ଷା ପାଇଁ ଦିଅନ୍ତୁ। ତା ସହିତ କହିବି ଗୋଟେ ଆମେ ମଞ୍ଜି ବ୍ୟବହାର କରିବା, ଆପଣ ଦେଖୁଥିବେ ଆମର ରୋଗର ପ୍ରାୟତଃ ଅଧିକ ହୁଏ ମଞ୍ଜି ବିଶୋଧନ ଚାଷୀମାନେ କରନ୍ତି, ଯଦି ଆମେ ମଞ୍ଜି ବିଶୋଧନ କରିବା ମାତ୍ର ଗୋଟେ କିଲୋ ମଞ୍ଜିରେ ଆମେ 2-3 ଟଙ୍କା ଖର୍ଚ୍ଚ ହବ, କିନ୍ତୁ ଲୋକମାନେ ବହୁତ କରିନଥାନ୍ତି ସଚେତନ ଅଭାବ ଯୋଗୁଁ, ଯେମିତି ଗୋଟେ ଛୋଟ ପିଲା ଜନ୍ମ ହେଲା କିଛି ରୋଗ ନ ହେଇଥିଲେ ବି ଆମେ ବିଭିନ୍ନ ପ୍ରତିଷେଧକ ଟୀକା ଦେଇଥାଉ, ସେମିତି ଆମେ ମଞ୍ଜିକି ଯଦି ବିଶୋଧନ କରିବା ଆମର 50% ରୋଗ କମିଯିବ। ଆଜିକା ରେଟ୍ରେ ରେଟ୍ ତ ଅଧିକ ନାହିଁ, ଆମେ ଖର୍ଚ୍ଚଟାକୁ କମେଇବାକୁ ପଡିବ, ତେଣୁକରି ମୋ ଚାଷୀ ଭାଇଙ୍କୁ ଅନୁରୋଧ ରହିବ ପ୍ରଥମ ହେଲା ମୃତ୍ତିକା ପରୀକ୍ଷା କରିବେ, ଦ୍ୱିତୀୟ ହେଲା ମଞ୍ଜି ବିଶୋଧନ କରିବେ, ତାହେଲେ ଆମେ ଆଗକୁ ଆଉ ଗୋଟେ ଲାଭବାନ ହେଇପାରିବେ। ତା ସହିତ ଆମେ ଚେଷ୍ଟା କରିବା କି ଯଦି ଆମର ଉଚ୍ଚା ଜମି ଅଛି ତାହେଲେ ଆମେ ତା ଦେହରେ ଅଣଧାନ ଫସଲ କରିବା, କାରଣ ଆମ ଜିଲ୍ଲାରେ ବହୁତ ଜାଗା ଉଚ୍ଚା ଜାଗା ଅଛି ଯେଉଁଟା ଧାନ ହେଉଛି, ତାକୁ ଆମେ ଅଣଧାନ ଯେମିତି ହରଡ଼ କି ଆପଣ ବର୍ଷା ଦିନ ମୁଗ ବିରି କରିପାରିବେ ତାହେଲେ ଅଧିକରୁ ଅଧିକ ଲାଭ ହେବ, ଆଜି ପନିପରିବା ଚାଷ କରିପାରିବେ କି ମକା କରିପାରିବେ ତାହେଲେ ଲାଭ କରିପାରିବେ।
1: ତେବେ ଧାନକୁ ଛାଡ଼ିଦେଲେ ଆଉ କଣ କଣ ଫସଲ କଲେ ଆମ ଚାଷୀ ଭାଇମାନେ ଲାଭବାନ ହେଇପାରିବେ?
0: ଏବେ ସରକାର ଯୋଉ କରୁଛନ୍ତି ଆପଣ ମିଲେଟ୍ ମିଶନ ଥ୍ରୁରେ ଆପଣ ସେଇ ଅନ୍ୟ ଯୋଜନା କରୁଛନ୍ତି, ତେଣୁ ମିଲେଟ୍କୁ ଆମେ କରିପାରିବା ପଦିନିଆ ପନିପରିବା 10 ଡିସମିଲ ଆପଣ ଏଇ ବର୍ଷା ଦିନେ ଟମାଟୋ ଚାଷ କରୁଛନ୍ତି ତାହେଲେ ଆପଣ ଶୀତ ଦିନେ ଗୋଟେ ଏକର କରିକି ଲାଭ ପାଇବେ, 10 ଡିସମିଲ ସେତିକି ପାଖାପାଖି ଲାଭ ପାଇବେ, ମାର୍କେଟ ରେଟ୍ ଅଧିକା ରହୁଛି, ଏଥିରେ ଯଦି ଆପଣଙ୍କୁ ସଚେତନ ହେଇକି କରିବାକୁ ପଡିବ, ଆମେ କହିଦେଲେ ହବ ନାହିଁ, ତାକୁ ଆମେ ସଚେତନ ହେଇକି ଯଦି କରିପାରିବା ଠିକ କାର୍ଯ୍ୟକ୍ରମ ନେଇପାରିବା। ବହୁତ ଲୋକ ଆମ କେନ୍ଦୁଝର ଦିନ ଦେଖିବେ ବର୍ଷା ଦିନ ଫୁଲ କରୁଛନ୍ତି ଚାଷ,
1: ଆଜ୍ଞା,
0: ତା ସହିତ ମିଲେ ଖରଡ଼ ମୁଗ ବିରି ଅଣଧାନ ଫସଲ ଯଦି କରିପାରିବେ ରାଶି କରିପାରିବେ ତାହେଲେ ସେମାନେ ଲାଭ ପାଇପାରିବେ।
1: ଆଜ୍ଞା, ଗୋଟେ ପ୍ରଶ୍ନ ଆସେ, ଚାଷ ତ ଆମ ଭାଇ ଭଉଣୀ ମାନେ କରୁଛନ୍ତି ଆଉ ଆମେ ତ ସମସ୍ତେ ହେଉଛନ୍ତି ଖାଉଟି, ଯେମିତି ଆମର ଗୋଟେ ଧାରଣା ରହିଛି ଶୀତ ଦିନେ କୋବି ଆସିବ, ଶୀତ ଦିନେ ଟମାଟୋ ଆସିବ, କିନ୍ତୁ ଅଦିନରେ ଯେତେବେଳେ ସେସବୁ ଫସଲ ଆସୁଛି ବିଭିନ୍ନ ରାସାୟନିକ ସାର ଦିଆଯାଇକିରି ଏଗୁଡ଼ା ସବୁ ତିଆରି କରାଯାଉଛି ବା ଏଇ ଅମଳ ସବୁ ହେଇଛି, ତେଣୁ ଏଗୁଡ଼ାକ ଶରୀର ପାଇଁ କ୍ଷତିକାରକ। ଆଉ ମଧ୍ୟ ଦେଖାଯାଏ ଆଜ୍ଞା, ସେ ଯେଉଁ କୋବି ଆମର ଅଦିନିଆ ଯେତେବେଳେ ବାହାରେ, ଆମର ଯେତେବେଳେ ଅଗଷ୍ଟ ସେପ୍ଟେମ୍ବରରେ କୋବି ଆସେ ଭାରି, ଶୀତ ଦିନ କୋବିଟା ଯେମିତି ଛଞ୍ଚନିଆ ଥାଏ ସେ କୋବି ସେମିତି ଛଞ୍ଚନିଆ ନଥାଏ, କଣ ଶରୀର ପାଇଁ ପ୍ରକୃତରେ କ୍ଷତିକାରକ ନା ନାହିଁ ଏକା ଫସଲ ବା ଏକା ଅମଳ ରହିଛି?
0: ଅଦିନିଆ ଫସଲ ପାଇଁ ଆଜିକାଲି ଦେଖନ୍ତୁ ତା ଘରେ

0: ଟମାଟୋ ବ୍ୟବହାର ହେଉଛି
1: ଆଜ୍ଞା
0: ଆଜିକା ଡେଟ୍ରେ ଯଦି ଆମ ରୋଷେଇରେ ଘରେ ଯଦି ଟମାଟୋ ନ ରହୁଛି ଆପଣଙ୍କର ରୋଷେଇ ହେବନି
1: ଆଜ୍ଞା ସେତେବେଳେ କିନ୍ତୁ
0: ହେଲା।
1: ଟମାଟୋ କେବଳ ଶୀତ ଦିନେ ଏକା
0: ଶୀତ
1: ଖାଉଥିଲେ
0: ଦିନେ ଆମେ ଛୋଟବେଳେ ଟମାଟୋ ଖଟା ଖାଉଥିଲୁ
1: ଆଜ୍ଞା
0: ବୁଝିଲେ କି ନାହିଁ, ଶୀତ ଦିନେ ଆମର ଭୋଜି ଭାତରେ ଟମାଟୋ ଖଟା ଦେଖୁଥିଲେ, ଏବେ ସବୁଦିନ ଆପଣ ଘରେ ଟମାଟୋ ପାଉଛନ୍ତି, ସେଇଟା
1: ଆଜ୍ଞା
0: ହେଲା ଆମ ଅଦିନିଆ ଫସଲ, ଆମ ଦିନଚର୍ଯ୍ୟାରେ ଲାଗୁ ହେଇଗଲାଣି। ସେମିତି ଫୁଲକୋବି ବିଭିନ୍ନ କମ୍ପାନୀ ବିଭିନ୍ନ ରିସର୍ଚ୍ଚ ଷ୍ଟେସନ କରୁଛନ୍ତି, ତାର ଡ୍ୟୁରେସନ କମେଇ ଦେଉଛନ୍ତି, କାରଣ ବର୍ଷା ଦିନ ପାଇଁ ଆପଣଙ୍କର 45 ରୁ 55 60 ଦିନ ଭିତରେ କୋବିଟା କରାହଉଛି, ଆଉ ଯଦି ଆମ ଶୀତ ଦିନ କୋବିଟା ଆପଣ 90 ଦିନ କୋବିଟା ରହୁଛି, ତେଣୁ
1: ଆଜ୍ଞା
0: ତା ସାଇଜ ଭଲ ରହୁଛି, ତା କ୍ୱାଲିଟି ଭଲ ରହୁଛି। ବର୍ଷା ଦିନେ ଆପଣଙ୍କର ଛୋଟ ସାଇଜ ରହିଲେ 500 ଗ୍ରାମ କୋବି ପାଇବେ, ତାକୁ କେବେ କିଲିକିଆ କୋବି ପାଇବେନି ଆପଣ,
1: ଆଜ୍ଞା
0: 400 500 ଗ୍ରାମ ଗୋଟିଏ 250 300 ଗ୍ରାମ ହେଇଥିବ, କିନ୍ତୁ ରେଟ୍ ସେତେବେଳେ ଥିବ 150 ଟଙ୍କା କିଲୋ।
1: ଆଜ୍ଞା
0: ସେଇଟା ରହିଲା ଯେ ଆମ ରେଟ୍ଟା ଅଧିକ ପଡ଼ୁଛି, ଲୋକଙ୍କର ଚାହିଦା ରହୁଛି, ମାର୍କେଟରେ ଚାହିଦା ରହୁଛି, ତାକୁ ଦେଖି ମେଣ୍ଟେଇବା ପାଇଁ ଆମେ ସେଇଟା ଚାଷ କରୁଛୁ। କିନ୍ତୁ ତା ପାଇଁ ଯୋଉ ଚାଷୀ କରୁଛି ବହୁତ ପଦକ୍ଷେପ ନେଉଛି, କାରଣ ପ୍ରତି ବର୍ଷାକୁ ବି ତାକୁ ଦେଖିବାକୁ ପଡିବ, ସବୁ ଜିନିଷ ପୋଡ଼ା ପୋଷା କରିବାକୁ ପଡିବ, ସବୁ କରିବାକୁ ପଡୁଛି, କିଛି ମାତ୍ରାରେ ଔଷଧର ପ୍ରୟୋଗ ହେଉଛି, କିନ୍ତୁ ଆମ ଶରୀର ପ୍ରତି ଏତେ ନୁହଁ, ଯୋଉଟା ଯଦି ଆମେ ଯଦି ସବୁବେଳେ କହିଛି ବାଲାନ୍ସ ୟୁଜ୍ କରିବା ସବୁ ଜିନିଷ ଫର୍ଟିଲାଇଜର ବି ସବୁ କରିବା ତାହେଲେ ରହିବ, ଆଉ ଯଦି ଆମେ କିଛି ଟେଷ୍ଟ ନ କରି ବ୍ୟବହାର କରିବା ଔଷଧ ଆଉ ସାରକୁ ତାହେଲେ ସେଇଟା ଆମ ଶରୀର ପ୍ରତି କ୍ଷତି ନାହିଁ।
1: ନିଶ୍ଚିତ ଶରୀର ପାଇଁ କ୍ଷତିକାରକ ଆଉ ଚାଷୀ ଭାଇ ମଧ୍ୟ ଯେହେତୁ ଯାହା ଯାହା ଆପଣ କହିଲେ ନୂତନ ଜ୍ଞାନ କୌଶଳର ସେ ବ୍ୟବହାର ନ କରେ ତାହେଲେ ସେ ନିଜେ ବି ମଧ୍ୟ କ୍ଷତି ସହିପାରେ। ଧନ୍ୟବାଦ ଆଜ୍ଞା, ଆପଣ ଚାଷ ଆଉ ଚାଷୀ ଭାଇମାନଙ୍କର ପାଇଁ ବିଭିନ୍ନ ପ୍ରକାର ଉପାଦେୟ କଥା ଆମକୁ ଜଣେଇଲେ, ଚାଷୀ ଭାଇମାନେ ମଧ୍ୟ ବହୁତ କିଛି ଏଥିରେ ଉପକୃତ ହେଇଥିବେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ, ନମସ୍କାର।
2: ଏ କଳ୍ପ ଅପା, ଏ ମୁଁ ଭାବୁଥିଲି ତମର ଏ ଯୋଉ ଚାଷବାସରେ ବିଷୟ କିଛି ଅଭିଜ୍ଞତା ନାହିଁ, ଏ ତୁମେ ତ ପୁରୁଖା ଚାଷୀ ହିସାବରେ ତାଙ୍କୁ ଏତେ ପଚାରିଦେଲ।
3: ଗୋଟେ କୁହେନି ନା, ତୋ ମନ ଭିତରେ ଯାହା ଥିବ ତତେ ସେଇ ସୁଯୋଗ ମିଳିଯିବ। ମୋ ମନ ଭିତରେ ଯୋଉ ବୋଝ ନେଇକି ମୁଁ ଆସିଥିଲି, ମା ତାରିଣୀ ମୋ ମନ କଥା ବୁଝିଲେ, ଆଜ୍ଞାଙ୍କୁ ଆଣିକି ପହଞ୍ଚେଇ ଦେଲେ, ମୁଁ ଯାହା ଯାହା ଜାଣିବାକୁ ଚାହୁଁଥିଲି ଆଜ୍ଞାଙ୍କଠୁ ସବୁ ବୁଝିଗଲି। ଆଉ
2: ବୁଝି ତ ସାରିଲେଣି, ପାଗ ଯେମିତି ପୁଣି ଟିକେ ମେଘ ମେଘ କଲାଣି, ତା ସହିତ ସମୟ ବି ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ ବା। ତେବେ ଶ୍ରୋତା ବନ୍ଧୁ, ସମୟର ଇସାରାରେ ଏଥର ମାଧିଆ ଭାଇ
3: କଳ୍ପନା ଅପାକୁ
2: ଏଇଠି ବିଦାୟ ଦିଅନ୍ତୁ।
3: ଜୁହାର।
4: ଆମ ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଦସ୍ତକ, ଗୀତରେ ଗାଇଛନ୍ତି ଅଭିଜିତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଲମ୍ହେ, ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସାପ୍ତାହିକ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ନନେ କଦମ ନନେ କଦମ। ହଁ ଆଜ୍ଞା ନନେ କଦମ। ଅନଗ୍ରସର ଶିଶୁଙ୍କ ସହିତ ସମସ୍ତ ଶିଶୁଙ୍କର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ପୂର୍ଣ୍ଣ ଡାକ୍ତରୀ ସୁବିଧା ସୁଯୋଗ ନନେ କଦମ। ନ୍ୟୁ କଲୋନୀ ମାଇନିଙ୍ଗ ରୋଡ୍ କେନ୍ଦୁଝର। ଫୋନ 7978608217।

ଚନ୍ଦ୍ର ମହାନ୍ତି, ବୈକୁଣ୍ଠନାଥ ରାଉତ, ବିନୋଦ ରାଉତ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ବଉଳା କଲେଜ ସୋସୋର ଛାତ୍ରଛାତ୍ରୀ, ବିବେକାନନ୍ଦ ଯୁବକ ସଂଘର ସଦସ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବିଶେଷକରି ଏହି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚର ଏହି ଅଭିନବ ପ୍ରୟାସ ଲୋକମାନଙ୍କୁ ବେଶ୍ ଉପଯୋଗୀ ହୋଇପାରିଛି ବୋଲି ଶିବିରକୁ ଆସିଥିବା ରୋଗୀମାନେ ମତ ପ୍ରକାଶ କରିଥିଲେ।

ଅଗ୍ରଣୀ ସାହିତ୍ୟ ସଂସଦ ମିଳନୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ମିଳନୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କବୟିତ୍ରୀ ଭାବିପ୍ରିୟା ସାହୁଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅତିଥିମାନେ ଧୂପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ କବି ସମ୍ରାଟଙ୍କ କବିତ୍ୱ ସମ୍ପର୍କରେ ସୂଚିତ କରିଥିଲେ। ବରିଷ୍ଠ କବି ଧ୍ରୁବାନନ୍ଦ ରାଉଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କୁ ଦାମ୍ପତ୍ୟ ପ୍ରେମର ନିରାଜକ ଭାବରେ ଉପସ୍ଥାପିତ କରିଥିଲେ। ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ପ୍ରଦାନ କରି ଉପେନ୍ଦ୍ରଙ୍କ କବିତ୍ୱର ଉତ୍କର୍ଷ ପ୍ରତିପାଦିତ କରିବା ସହିତ ତାଙ୍କୁ ଉତ୍କଳୀୟ ବାଙ୍ଗମୟର ସର୍ବଶ୍ରେଷ୍ଠ ବିନ୍ଧାଣୀ ଭାବରେ ଅଭିହିତ କରିଥିଲେ। ବରିଷ୍ଠ କବୟିତ୍ରୀ ଚନ୍ଦ୍ରପ୍ରଭାକରଙ୍କ ସଂଯୋଜନାରେ ଇନ୍ଦୁମତୀ ପାତ୍ର, ସ୍ମିତା ମିଶ୍ର, ଆର୍ଯ୍ୟବାଳା ମହାପାତ୍ର, ଚିନ୍ତାମଣି ମହାଳିକ, ନରହରି ମିଶ୍ର, ଉମାକାନ୍ତ ବେହେରା, ବିରଞ୍ଚି ସାମନ୍ତରାୟ, ସୁଜିତ ମିଶ୍ର, ଶାନ୍ତନୁ କୁମାର ମହାପାତ୍ର, ସୁଧାକର କୁଅଁର, ଦେବଦର୍ଶନ ଦାସ, କୃଷ୍ଣ ପ୍ରସାଦ ମିଶ୍ର, ଡକ୍ଟର ବିପିନ ବିହାରୀ ମହାପାତ୍ର, ପ୍ରତାପ କର୍ମକାର ପ୍ରମୁଖ କବିତା ଆବୃତ୍ତି କରିଥିଲେ। ପରିଶେଷରେ ବରିଷ୍ଠ କବୟିତ୍ରୀ ସୁଭଦ୍ରା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

0: କେନ୍ଦୁଝର ରୋଟାରୀ କ୍ଲବ ପକ୍ଷରୁ ମଣ୍ଡୁଆସ୍ଥିତ ମା ତାରିଣୀଙ୍କର ମନ୍ଦିର ପରିସରରେ ଭକ୍ତମାନଙ୍କ ପାନୀୟ ଜଳର ସୁବିଧା ପାଇଁ ଏକ ଜଳ ବିଶୋଧନ ସହ ଥଣ୍ଡା ଜଳ ପ୍ରଦାନ କରୁଥିବା ୱାଟର କୁଲର ସ୍ଥାପନ କରାଯାଇଛି। ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ମନୋଜ ତ୍ରିପାଠୀ ଏବଂ ଫାଷ୍ଟ ଲେଡି ରୋଟାରିଆନ୍ ମଧୁସ୍ମିତା ତ୍ରିପାଠୀ ଏହି ସେବାମୂଳକ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ର ସଭାପତି ରୋଟାରିଆନ୍ ହରିହର ମହନ୍ତ ଏବଂ ସମ୍ପାଦକ ରୋଟାରିଆନ୍ ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଥଣ୍ଡା ଜଳ ପ୍ରଦାନ କରୁଥିବା ମେସିନ୍ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଦେବବ୍ରତ ସ୍ୱାଇଁ, ରାଜଲକ୍ଷ୍ମୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ନିରୁପମା ସ୍ୱାଇଁ ଏବଂ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ଏବଂ ଭକ୍ତଗଣ ଉପସ୍ଥିତ ଥିଲେ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ର ଏହି ସେବାମୂଳକ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା। ଓଡ଼ିଶା ଗାନ୍ଧୀ ବିଚାର ପରିଷଦ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସଦର ବ୍ଲକସ୍ଥିତ ମୈଦାନକେଲ ପଞ୍ଚାୟତର ପଡ଼ା ଗ୍ରାମ ବଡ଼ପସିଠାରେ ଗାନ୍ଧୀ କଥା ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦିକା ଶ୍ରୀମତୀ ରଞ୍ଜୁଲତା ମହାନ୍ତ ସଭାକାର୍ଯ୍ୟ ପରିଚାଳନା କରି କହିଥିଲେ ଯେ ମୈଦାନକେଲ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମହିଳାମାନେ ଆଗେଇ ଆସିବାକୁ ହେବ। ବକ୍ତା ଭାବରେ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଭକ୍ତବତ୍ସଳ ମହାନ୍ତି ନିଜ ଅଭିଭାଷଣରେ କହିଥିଲେ ଯେ କେନ୍ଦୁଝରର ଜୈବ ବିବିଧତା ସୁରକ୍ଷା ପ୍ରତି ବିପଦ ମାଡ଼ିଆସୁଛି ଓ କେନ୍ଦୁଝରରେ ଭୟଙ୍କର ଭାବରେ ବାୟୁମଣ୍ଡଳର ପରିବର୍ତ୍ତନ ପାଇଁ ରୌଦ୍ରତାପ ବଢ଼ି ବଢ଼ି ଚାଲିଛି, ଜଳସ୍ତର କମିଯାଉଛି। ଖରାଦିନରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ପାଣି ନ ପାଇ ପିଇବା ପାଣି ପାଇଁ ଗାଁମୁହାଁ ହେଲେଣି। ହାତୀ ଭଳି ଶାନ୍ତ ଜୀବ କିଛି ଅସାମାଜିକ ଲୋକଙ୍କ ଅତ୍ୟାଚାରରେ ଅଶାନ୍ତ ହୋଇ ଗ୍ରାମକୁ ଆସି କ୍ଷୟକ୍ଷତି କରୁଛନ୍ତି, ଘର ଭାଙ୍ଗୁଛନ୍ତି ଓ ଫସଲ ଉଜାଡ଼ି ଦେଉଛନ୍ତି। ତେଣୁ ଆମକୁ ଏଥିପ୍ରତି ସତର୍କ ହୋଇ ପରିବେଶ ସୁରକ୍ଷାକୁ ଦୃଷ୍ଟି ଦେବାକୁ ହେବ। ଏହି କାର୍ଯ୍ୟକ୍ରମରେ ଯଶୋଦା ନାୟକ, ଲବଙ୍ଗ ନାୟକ, ଦେବଚାରୀ ନାୟକ, ପିଙ୍କି ପାତ୍ର, ମନ୍ଦୋଧରୀ ମହାକୁଡ, ଭାରତୀ ନାୟକ, ବର୍ଷାରାଣୀ ମହାନ୍ତ ପ୍ରମୁଖ ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ୱାର୍ଡ ମେମ୍ବର ଶ୍ରୀମତୀ ଜ୍ୟୋତ୍ସ୍ନା ନାୟକ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗ ବା ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କ ଦ୍ୱାରା ଓଡ଼ିଶା ପ୍ରଶାସନିକ ପରୀକ୍ଷା ପାଇଁ ଫଳ ପ୍ରକାଶ ପାଇଛି। ଶ୍ରୋତାବନ୍ଧୁ, ଖୁସିର କଥା, ଆମ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଟୋଲଙ୍କ ପଡ଼ାର ଭୁବନ ସାହୁ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରଶାସନିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଖାଳିଆମେଣ୍ଟା ଗ୍ରାମର ଦିବ୍ୟାଙ୍ଗ ଏବଂ ଅନାଥ ଆଦିବାସୀ ଯୁବକ କୃଷ୍ଣଚନ୍ଦ୍ର ହେମ୍ରମ 185 ସ୍ଥାନ ଅଧିକାର କରିଛନ୍ତି। ସେ ବାପା ମାଙ୍କୁ ହରାଇଥିବା ବେଳେ ବହୁ କଷ୍ଟ ସ୍ୱୀକାର କରି ପାଠ ପଢ଼ିଥିଲେ। ସେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ସମ୍ପ୍ରତି ଶିକ୍ଷାଦାନ କରୁଥିବା ବେଳେ ପ୍ରଥମ ଚେଷ୍ଟାରେ ସେ ଏହି ଓଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଛନ୍ତି। ଏନେଇ ସେ ବେଶ୍ ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ଦିବ୍ୟାଙ୍ଗ ଏବଂ ଜନଜାତିଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। କୃଷ୍ଣଚନ୍ଦ୍ର ହେମ୍ରମ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
1: ମୁଁ ଓପିଏସ୍ସି 2024-25 ରେଜଲ୍ଟରେ 185ତମ ରାଙ୍କରେ ସଫଳତା ପ୍ରାପ୍ତ କରିଛି। ମୁଁ ଟିଚିଂ ପ୍ରଫେସନରେ ଥିଲି ଏବଂ ମୋର ଯେଉଁ ବ୍ୟାକ୍ଗ୍ରାଉଣ୍ଡ ଥିଲା ହ୍ୟୁମାନିଟିଜ୍ ବ୍ୟାକ୍ଗ୍ରାଉଣ୍ଡ, ମୋର ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡ। ମୁଁ ପ୍ଲସ୍ ଟୁରେ ବି ଆର୍ଟ୍ସ ପଢ଼ିଛି, ଗ୍ରାଜୁଏସନ୍ ଟାଇମ୍ରେ ବି ମୁଁ ଆର୍ଟ୍ସ ପଢ଼ିଛି, ମୋର ଅନର୍ସ ଥିଲା ଜିଓଗ୍ରାଫି, ତେଣୁ ଅପ୍ସନାଲ୍ ମୋତେ ବହୁତ ସହଜ ହେଇଯାଇଥିଲା ଯେହେତୁ ମୁଁ ହ୍ୟୁମାନିଟିଜ୍ ବ୍ୟାକ୍ଗ୍ରାଉଣ୍ଡରୁ ଥିଲି। ଏବଂ ଦ୍ୱିତୀୟ କଥା ହେଲା, ଯେହେତୁ ମୁଁ ଟିଚିଂ ପ୍ରଫେସନ୍ରେ ଥିଲି ତେଣୁ NCERT ବହିର ଯେଉଁ ମାଷ୍ଟ୍ରୀ ମୋତେ ବହୁତ ସାହାଯ୍ୟ କରିଛି ଏ ସିଭିଲ୍ ସର୍ଭିସ୍କୁ କ୍ରାକ୍ କରିବା ପାଇଁ। ଏଇଟା ହେଉଛି ମୋର ଫାର୍ଷ୍ଟ ଆଟେମ୍ପ୍ଟ, ତେଣୁ ମୁଁ ଆଶା କରିବି ଆଗାମୀ ଆଟେମ୍ପ୍ଟ ଗୁଡ଼ିକରେ ଆଉ ଟିକେ ଭଲ ରାଙ୍କ ଆସିବା ପାଇଁ। ମୋତେ ପାଠ ପଢ଼ିଲା ବେଳକୁ କଳାପଟରେ ଦେଖିବାରେ ସମସ୍ୟା ହେଉଥିଲା, ତେଣୁ ମୋର ଯେଉଁ ସାଙ୍ଗମାନେ ବସୁଥିଲେ ସେ ସାଙ୍ଗମାନଙ୍କର ଖାତାରେ ମୁଁ ଦେଖି ଦେଖି ଲେଖୁଥିଲି, ବିଶେଷ କରି ଗଣିତ ବିନା ବ୍ଲାକ୍ବୋର୍ଡରେ ମୋତେ ବହୁତ ସମସ୍ୟା ହେଉଥିଲା। ଏବଂ ଗ୍ରାଜୁଏସନ୍ ଟାଇମ୍ରେ ବି ଯେତେବେଳେ ପାୱାର ପଏଣ୍ଟ ସ୍ଲାଇଡ୍ରେ ପାଠ ପଢା ହେଉଥିଲା ସେତେବେଳେ ମଧ୍ୟ ମୋତେ ଦେଖିବାରେ ଅସୁବିଧା ହେଉଥିଲା, ତେଣୁ ଟିଚର୍ମାନେ ମୋତେ ବହୁତ ହେଲ୍ପ କରିଛନ୍ତି। ସେମାନେ ସେ PPT ସେ ସ୍ଲାଇଡ୍ ଗୁଡ଼ାକ ମୋତେ ପ୍ରଥମେ ଫୋନ୍ରେ ପଠାଇ ଦେଉଥିଲେ, ମୁଁ ଫୋନ୍ରୁ ଦେଖୁଥିଲି ଏବଂ ତାକୁ ଶୁଣି ଶୁଣି ମୁଁ ମନେ ରଖୁଥିଲି। ମୋତେ ମୋର ପ୍ଲସ୍ ଟୁ ପରେ ମୁଁ ଟେନ୍ଥ ପର୍ଯ୍ୟନ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରାମପିଲା ଯାଜପୁରରେ ପଢ଼ିଛି। ତେଣୁ ସେଇଟା ଗୋଟେ ସରକାରୀ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ, ତେଣୁ ମୋତେ କିଛି ଅସୁବିଧା ହେଇନଥିଲା। ତେଣୁ ପ୍ଲସ୍ ଟୁ ବି ମୁଁ ଜବାହର ନବୋଦୟ ବିଦ୍ୟାଳୟରୁ କରିଛି, ସେଠି ବି ମୋତେ ଅସୁବିଧା ହେଇନଥିଲା। କିନ୍ତୁ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା, ମୁଁ ଯେତେବେଳେ ପ୍ଲସ୍ ଟୁ ପାସ୍ କଲି ଗ୍ରାଜୁଏସନ୍ ସମୟରେ, ସେତେବେଳେ ଫୋର୍ ଇୟର୍ ଇଣ୍ଟିଗ୍ରେଟେଡ୍ ବିଏଡ୍ କୋର୍ସ କରିବା ପାଇଁ ମୋତେ 22,375 ଟଙ୍କା ଆଡ଼ମିସନ୍ ପାଇଁ ଦରକାର ଥିଲା। ସେଇଟା ହିଁ ସବୁଠାରୁ ବଡ଼ ସମସ୍ୟା ଥିଲା, ଯେଉଁଟାକି ମୋତେ ଆଜି ଜଣେ ସିଭିଲ୍ ସର୍ଭାଣ୍ଟ କରିଦେଇଛି ବୋଲି ମୁଁ କହିବି। କାରଣ ସେତେବେଳେ ପଇସାର ଅଭାବ ଏତେ ହେଇଥିଲା, ମୁଁ ଜିଲ୍ଲା ପ୍ରଶାସନକୁ ଆସିକି ନିବେଦନ କରିଥିଲି ମୋତେ ସାହାଯ୍ୟ କରିବା ପାଇଁ, ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ମୋତେ ତୁରନ୍ତ ସେତେବେଳେ ସାହାଯ୍ୟ ପ୍ରଦାନ କରିଥିଲେ। ସେ ଟଙ୍କା ନେଇକି ମୁଁ ଆଡ଼ମିସନ୍ କରିଥିଲି, ସେଥିପାଇଁ ଆଜି ସଫଳତା ପାଇଲା ପରେ ମୁଁ ସର୍ବପ୍ରଥମେ ଆସିଛି ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିବା ପାଇଁ, ଏ କେଉଁଝର ମାଟିକୁ କୃତଜ୍ଞତା ଜ୍ଞାପନ କରିବା ପାଇଁ। ସଫଳତାର ଶ୍ରେୟ ମୁଁ ମୋ ବାପା ମାଆଙ୍କୁ ଦେବି, ଏବଂ ମୋର ବନ୍ଧୁ ପରିବାରର ଯେଉଁ ସଦସ୍ୟମାନେ ଅଛନ୍ତି ତାଙ୍କୁ ଦେବି, ତା ସହିତ ମୋର ଜିଲ୍ଲା ପ୍ରଶାସନକୁ ବି ମଧ୍ୟ ମୁଁ ପ୍ରଦାନ କରିବି। ମୁଁ ଏତିକି ହିଁ କହିବି, ବର୍ତ୍ତମାନ ରିସୋର୍ସେସର ଅଭାବ ନାହିଁ, କେବଳ ଆପଣ ଧୈର୍ଯ୍ୟର ସହିତ ପଢ଼ିବା ଦରକାର, ସିଲାବସ୍କୁ ଥରଲି ପଢ଼ିବା ଦରକାର, ଏବଂ ଯେତିକି ଆମର ଟେକ୍ନୋଲୋଜି ଆସୁଛି, ଯେତିକି ୟୁଟ୍ୟୁବ୍ ହେଲା, ଅନଲାଇନ୍ ସବସ୍କ୍ରିପ୍ସନ୍ ହେଲା, ତାକୁ ମଧ୍ୟ ଆଜି ଆପଣ ବ୍ୟବହାର କରିକି ଘରେ ମଧ୍ୟ ନିଜେ ପାଠ ପଢ଼ିପାରିବେ।
0: ଶ୍ରୋତାବନ୍ଧୁ, ଆକାଶବାଣୀ ଏବେ ପାଳନ କରୁଛି ତା'ର ସେବା ଓ ପ୍ରସାରଣର 90 ବର୍ଷ ପୂର୍ତ୍ତି। ଏହି ଅବସରରେ ଆକାଶବାଣୀର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ଶୈଳେଶ ଶର୍ମା ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ କହନ୍ତି,
2: ଆଜ ଭଲେ ହି ପୁରୀ ଦୁନିଆ ସ୍ମାର୍ଟ ଫୋନ ତକ ସିମଟ ଗଈ ହୋ, ଲେକିନ ଏକ ସମୟ ଥା ଜବ ରେଡିଓ ହି ମନୋରଞ୍ଜନ ଓ ଜାନକାରୀ କା ଏକ ମାତ୍ର ସାଧନ ହୁଆ କରତା ଥା, ଓର ପୁରା କି ପୁରା ମହଲ୍ଲା ଏକ ସାଥ ବୈଠକର ରେଡିଓ ପର ଖବରେ ଭି ସୁନତା ଥା ଓର ରେଡିଓ ପର ସଙ୍ଗୀତ ଭି ସୁନତା ଥା। एक जमाने में रेडियो के जरिए लोगों तक समाचार पहुंचते थे, लोग समाचार सुनने के लिए सारा काम समय पर निपटाकर इंतजार किया करते थे। और ये बात सुनने में आपको भले ही आज अजीब लगती होगी, लेकिन आज जब आप पुराने जमाने के इतिहास को खंगालेंगे तो वो रेडियो के बिना बिल्कुल अधूरा सा लगेगा। आज की पीढ़ी को शायद पता नहीं होगा कि 1947 में जब भारत आजाद हुआ तब देश के पहले प्रधानमंत्री जवाहरलाल नेहरू ने रेडियो पर ही इसकी घोषणा की थी। 1971 में भारत और पाकिस्तान के बीच युद्ध का आंखों देखा हाल भी भारत के लोगों ने रेडियो पर ही सुना था, और 1975 में जब देश में इमरजेंसी लागू हुई तो कस्बों और गांवों के लोगों को पहली बार रेडियो से ही पता चला था। फिर 1984 में इंदिरा गांधी की हत्या का समाचार भी देश के लोगों को सबसे पहले रेडियो से ही पता चला, और जब 1990 के दशक में जी टीवी आया, जी टीवी के आने के बाद शहरों से रेडियो गायब होते चले गए, और तब भी उस वक्त गांव में रेडियो ही लोगों की सूचना का आधार बना रहा। आज भले ही गांव गांव में टीवी और स्मार्टफोन पहुंच गए हैं, लेकिन अब भी देश के कई दूर दराज गांवों और पहाड़ी इलाकों में रेडियो ही सूचना का सबसे महत्वपूर्ण साधन है। रेडियो की दुनिया आज भी जिंदा है। आप भले ही स्मार्टफोन पसंद करते हो, भले ही आपके स्मार्टफोन में अब लाखों गाने आपके साथ आ चुके हों, स्मार्टफोन में आप जो चाहे टीवी चैनल इस समय स्मार्टफोन की फीड पर भी देख सकते हो, लेकिन कई लोग आज भी रेडियो को अपने घरों में सजाना पसंद करते हैं, अपने पुराने दोस्त का साथ छोड़ना नहीं चाहते। जब रेडियो का जमाना था तो लोग शादी के समय एक गिफ्ट के तौर पर भी रेडियो दिया करते थे, क्योंकि यह सिर्फ मनोरंजन और जानकारी का साधन नहीं था, बल्कि यह उस जमाने में एक स्टेटस सिंबल हुआ करता था। लोग अपने कंधे पर रेडियो रखकर घूमा करते थे। आज भले ही रेडियो का आकार बेहद छोटा हो गया है, रेडियो अब आपको आप उसे FM के नाम से जानते हैं, लेकिन पहले यह पोर्टेबल टीवी के आकार का होता था, यानी बहुत बड़ा होता था और एक अलग तकनीक पर काम करता था। आजकल ऐसे रेडियो सेट्स देखने को नहीं मिलते, बंद हो चुके हैं, लेकिन जिन लोगों के पास इस तरह के रेडियो सेट्स हैं उनके लिए आज भी ये बहुत खास हैं। आप ऐसे समझ लीजिए जैसे लोगों को अपनी विंटेज कार से बहुत प्यार होता है, पुराने जमाने की गाड़ियों को बहुत संजोकर रखते हैं, ऐसे ही जो रेडियो के दीवाने हैं, जो रेडियो के सच्चे दोस्त हैं, उनके लिए वो रेडियो भी बहुत खास। अगर आपको कोई गाना सुनना है तो उसके लिए घंटों नहीं कई कई दिन तक इंतजार करना पड़ता था। आपको रेडियो के सुनहरे इतिहास के बारे में भी आज कुछ जानकारियां देते हैं। 23 जुलाई 1927 को भारत में पहली बार रेडियो स्टेशन की स्थापना हुई थी। इसे एक प्राइवेट कंपनी ने मुंबई यानी तब के बॉम्बे में शुरू किया था। लोगों की पसंद को देखते हुए वर्ष 1936 में ब्रिटिश सरकार ने इंपीरियल रेडियो ऑफ इंडिया की शुरुआत की थी। यह आजादी के बाद ऑल इंडिया रेडियो यानी आकाशवाणी बन गया। 1947 में जब हम आजाद हुए, ऑल इंडिया रेडियो के 600 कॉरेस्पॉन्डेंट्स थे। इसका नेटवर्क दुनिया का सबसे बड़ा रेडियो नेटवर्क था, जिसके कार्यक्रम देश के 23 मुख्य भाषाओं और 179 स्थानीय भाषाओं में प्रसारित होते थे। भले ही अब आपको पुराना रेडियो ना दिखे और आपके पास शायद ना भी हो, लेकिन इसका नया रूप आजकल भी पसंद किया जा रहा है, जिसे हम FM के नाम से जानते हैं। FM का मतलब होता है फ्रीक्वेंसी मॉड्यूलेशन। FM की फ्रीक्वेंसी एक लिमिटेड एरिया में होती है, इसलिए आपने देखा होगा शहर बदलने के साथ साथ आपको नए नए रेडियो स्टेशंस भी मिलते चले जाते हैं। रेडियो की दूसरी फ्रीक्वेंसी को AM यानी एम्पलीट्यूड मॉड्यूलेशन कहते हैं। AM की फ्रीक्वेंसी की कोई सीमा नहीं होती, वो सैटेलाइट से चलती है जो हर जगह आसानी से पहुंच सकती है, जैसे कि ऑल इंडिया रेडियो। इससे भी पहले आपने रेडियो की शॉर्ट वेव और मीडियम वेव के बारे में जरूर सुना होगा। शॉर्ट वेव फ्रीक्वेंसी को सैकड़ों हजारों मील दूर भी सुना जा सकता था, जबकि मीडियम वेव का इस्तेमाल लोकल ब्रॉडकास्ट के लिए किया जाता था। आज का AM यानी एम्पलीट्यूड मॉड्यूलेशन बीते जमाने का मीडियम वेव ही है एक नए रूप में। और आज के जमाने में शायद आपने रेडियो को नया जन्म लेते हुए तब सुना होगा जब प्रधानमंत्री नरेंद्र मोदी ने रेडियो पर अपना कार्यक्रम शुरू किया, मन की बात। और जब से उन्होंने ये कार्यक्रम शुरू किया है, उसके बाद से रेडियो एक बार फिर से फैशन में आया है। अब रेडियो फिर से दिखाई देने लगा है, और अब फिर से आपने देखा होगा ये तस्वीरें आपको देखने को मिलती हैं, जब आसपास के लोग, पूरे मोहल्ले के लोग इकट्ठा होकर एक साथ रेडियो पर प्रधानमंत्री मोदी का भाषण या उनकी बातचीत या कह लीजिए मन की बात सुनते हैं। तो रेडियो अब एक नए दौर में, एक नए रूप में और एक नए कार्यक्रम के साथ आपके बीच आ रहा है। लेकिन एक बात याद रखिएगा, रेडियो आपका सबसे पुराना दोस्त है, इसे हमेशा अपने साथ रखिएगा।

ଆଉ ସେଇ ସପନ ବଣିକ କେବେ କେ ଆସିନାହିଁ ଲୁଚି ଛପି ଆସିଥାଏ କୁଳୁ କୁଳୁ ଝରଣାର ଋଣୁଛୁଣୁ ପାଉଁଜି ଶବଦରେ ପର୍ବତର ସାଇଁ ସାଇଁ ବିଣାଜିଣା ସୁରରେ।

ହଁ ଶ୍ରୋତା ବନ୍ଧୁ, କେତେବେଳେ ସେ ବଣିକଟି ଆସି ସରଳ ନିଷ୍କପଟ କୁଆଁରୀ ମନକୁ କିଣିନେଲା କେଜାଣି, ସେ ନିଜେ ବି ଜାଣିପାରିନି। ସତେ ଯେପରି ତନୁମନରେ ଖେଳିଯାଉଛି ଅପୂର୍ବ ଶିହରଣ, ମନ ଉପବନରେ କୋଇଲି ଗାଉଛି କୋହୁ ତାନରେ।